ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ବୁଧବାର 1948 କାବ୍ଦ ଜ୍ୟେଷ୍ଠ ମାସର 20 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 10 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 100.1 MHz ଯୋଗେ। ଏହା ସହିତ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି।

ଶେଷରେ ଯୁଗଳ କଣ୍ଠଶିଳ୍ପୀ ପ୍ରଣତୀ ମୁଣ୍ଡ ଏବଂ ପ୍ରତିମାରାଣୀ ପଣ୍ଡା ଭକ୍ତିଗୀତଟିକୁ ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ଗୀତ ରଚନାରୁ।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।
4: ଶ୍ରୋତା ବନ୍ଧୁ ପ୍ରଣାମ। ଗୋଟିଏ ଗାଁରେ ଥରେ ନିଆଁ ଲାଗିଗଲା। ବିକଳରେ ସମସ୍ତେ ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଯାଇ ଦୌଡ଼ିଲେ, କିନ୍ତୁ ଦୁଇ ଜଣ ଯାଇପାରୁନଥାନ୍ତି। ଜଣେ ଦେଖିପାରୁନଥିବା ଲୋକ, ଆଉ ଜଣେ ଚାଲିପାରୁନଥିବା ଲୋକ। ଦେଖିପାରୁନଥିବା ଲୋକର ଦୌଡ଼ିଯିବାର ସାମର୍ଥ୍ୟ ଅଛି, କିନ୍ତୁ ଯିବ କୁଆଡ଼େ ଜାଣିପାରୁନି। ଆଉ ଚାଲିପାରୁନଥିବା ଲୋକଟି ଜାଣିପାରୁଛି କେଉଁ ଦିଗରେ ଯିବାକୁ ପଡ଼ିବ, କିନ୍ତୁ ସାମର୍ଥ୍ୟ ନାହିଁ। କ'ଣ କରିବେ, କିପରି ଏ ନିଆଁରୁ ଉଦ୍ଧାର ପାଇବେ ବିଚାର କରି ଚାଲିପାରୁନଥିବା ଲୋକ ଜଣକ ଅନ୍ୟ ଜଣକୁ କହିଲା, ଭାଇ ଗୋଟେ କାମ କରିବା, ତୁମେ ତୁମ କାନ୍ଧ ଉପରେ ମୋତେ ବସାଅ, ଆଖି ମୋର ଓ ପାଦ ତୁମର, ଆମେ ଉଭୟ ମିଶିଗଲେ ଏ ନିଆଁରୁ ନିଶ୍ଚୟ ରକ୍ଷା ପାଇପାରିବା। ଦେଖିପାରୁନଥିବା ଲୋକ ନିଜର କାନ୍ଧରେ ଚାଲିପାରୁନଥିବା ଲୋକକୁ ବସାଇଲା ଓ ଉଭୟେ ବିପଦରୁ ବଞ୍ଚିଗଲେ। ଶ୍ରୋତାବନ୍ଧୁ, ଏ କାହାଣୀଟି ସାଧାରଣ ମନେ ହୋଇପାରେ, କିନ୍ତୁ ଏହାରି ଭିତରେ ରହିଛି ବଞ୍ଚିବାର ଓ ଜୀବନ ଗଢ଼ିବାର ଅଭିନବ କଳା ଓ କୌଶଳ। ଆଜି ମଧ୍ୟ ସମାଜର ଚାରିଆଡ଼େ ରାଗ, ଦ୍ୱେଷ, ଈର୍ଷା, ଅଶାନ୍ତିର ନିଆଁ ହୁ ହୁ ହୋଇ ଜଳୁଛି। ପ୍ରତ୍ୟେକ ନିଶ୍ୱାସରେ ଅବିଶ୍ୱାସର ଗନ୍ଧ ମଣିଷକୁ ଅଣନିଶ୍ୱାସୀ କରିପକାଉଛି। ତେବେ ଆଜି ବି ଯଦି ଜଣେ ଦେଖିପାରୁନଥିବା ଲୋକ ଓ ଜଣେ ଚାଲିପାରୁନଥିବା ଲୋକ ମିଳିଯାଆନ୍ତେ, ତେବେ ଏ ନିଆଁରୁ ସମାଜ ବଞ୍ଚିଯାଆନ୍ତା। ତେବେ ଦେଖିପାରୁନାହିଁ କିଏ? ଯେ ଦେଖିପାରୁନି ସେ ହେଉଛି ସମାଜର ଯୁବକ ବର୍ଗ, ଆଉ ଯେ ଚାଲିପାରୁନି ସେ ହେଉଛି ସମାଜର ବୟସ୍କ ଓ ଗୁରୁଜନ ବର୍ଗ। ଆଜି ଯଦି ଯୁବବର୍ଗ ବୃଦ୍ଧଙ୍କୁ କାନ୍ଧରେ ଧରି ପଥ ଚାଲିବାର ଏ ଦୁର୍ଲଭ କଳା ଶିଖିଯାଆନ୍ତେ, ତେବେ ଘରେ ଘରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଆନ୍ତା। ବୃଦ୍ଧଙ୍କର ଅନୁଭବୀ ଆଖି ଓ ଯୁବଗୋଷ୍ଠୀର ଉତ୍ସାହୀ ଚରଣ ଯଦି ଏକ ହୋଇପାରନ୍ତା, ତେବେ ଅଖଣ୍ଡ ରାଷ୍ଟ୍ର ନିର୍ମାଣ କରିବାର ସ୍ୱପ୍ନ ସାକାର ହୋଇପାରନ୍ତା। କିନ୍ତୁ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ସମାଜରେ ଯୁବଗୋଷ୍ଠୀକୁ ସଠିକ୍ ରାହା ନାହିଁ, କି ବୃଦ୍ଧ ବୟସ୍କମାନଙ୍କ ପାଇଁ କାହାର ଆହାପଦ ବି ନାହିଁ। ଯୁବଗୋଷ୍ଠୀ ହୋଇଛି ଦୁର୍ବଳ, କାରଣ ମୋହଗ୍ରସ୍ତ ପିତାମାତା ପିଲାଙ୍କୁ ସଠିକ୍ ଅନୁଶାସନ ଦେବାରେ ପ୍ରାୟତଃ ବିଫଳ ହେବାର ଦେଖାଯାଉଛି। ଥରେ ପୁରାଣ ପୃଷ୍ଠାକୁ ଲେଉଟାଇଲେ, ଦୁର୍ଯ୍ୟୋଧନର ବ୍ୟକ୍ତିତ୍ୱ ଯେତିକି ଦୁର୍ବଳ ନୁହେଁ, ତାଠାରୁ ଅଧିକ ଦୁର୍ବଳ ହେଉଛି ଧୃତରାଷ୍ଟ୍ରଙ୍କର ବ୍ୟକ୍ତିତ୍ୱ। ଧୃତରାଷ୍ଟ୍ର ସବୁବେଳେ ମୋହ ପଥରେ ଚାଲୁଥିବାରୁ ପିଲାଙ୍କୁ ସଠିକ୍ ଅନୁଶାସନ ଦେଇପାରିଲେ ନାହିଁ। ସଠିକ୍ ପରାମର୍ଶ ଦେଇଥିଲେ କ'ଣ କେବେ ମହାଭାରତ ସୃଷ୍ଟି ହୋଇଥାନ୍ତା? କିନ୍ତୁ ମୋହର ଆସକ୍ତି ଏତେ ପ୍ରବଳ ଯେ ସେ ନିଜର ପିଲାମାନଙ୍କ ଚରିତ୍ରକୁ ସଂଶୋଧନ କରିପାରିଲା ନାହିଁ, ଏହା ହିଁ ଦୁଃଖର କାରଣ। ମୋହ ହେଉଛନ୍ତି ଧୃତରାଷ୍ଟ୍ର, ଆଉ ଗାନ୍ଧାରୀ ହେଉଛନ୍ତି ମମତା। ମମତା ହେଉଛି ମୋହର ପତିବ୍ରତା ନାରୀ, ସେ ଦେଖି ମଧ୍ୟ ଅଣଦେଖା କରିଦିଏ। ଯେଉଁଠି ବାପା ମାଆଙ୍କର ଠିକ୍ ଦୃଷ୍ଟି ନାହିଁ, ସେଠି ପିଲାମାନେ ଠିକ୍ ଦୃଷ୍ଟି ପାଇବେ କିପରି? ତେଣୁ ଫଳସ୍ୱରୂପ କୌରବଙ୍କର ନାଶ ହେଲା। ଅନୁରୂପ ଭାବରେ ଆଜିର ସମାଜରେ ବୟସ୍କ ଗୁରୁଜନମାନଙ୍କ ପ୍ରତି ଆମର ସମ୍ମାନବୋଧ ମଧ୍ୟ ନାହିଁ। ସେମାନଙ୍କୁ ଅଲୋଡ଼ା, ଅଦରକାରୀ ବୋଲି ଭାବି ଆମେ ନିଜେ ଦୁଃଖ ଅଶାନ୍ତିକୁ ନିମନ୍ତ୍ରଣ କରୁଛେ। ସେଇଥିପାଇଁ ସମାଜ ହୋଇଛି କଂସେଇଖାନା। ପୁରାଣରେ ବିଦୁରଙ୍କୁ ଧର୍ମାତ୍ମା ରୂପେ ବିବେଚନା କରାଯାଏ, କିନ୍ତୁ ଅଭିମାନୀ ଦୁର୍ଯ୍ୟୋଧନ ବିଦୁରଙ୍କ ପରି ଅନୁଭବୀ ମହାତ୍ମାଙ୍କୁ ସର୍ବସମ୍ମୁଖରେ ଭର୍ସନା କଲା, ଯାହାର ପରିଣତି ହେଲା ନିଜର ଅଧୋପତନ। ତେଣୁ ଯଥାର୍ଥରେ ମନୁ ମହାରାଜ କହିଛନ୍ତି ଯେ ବୟସ୍କମାନଙ୍କୁ ସମ୍ମାନ କଲେ ସେମାନଙ୍କ ଆଶୀର୍ବାଦରୁ ଆୟୁ, ବିଦ୍ୟା, ଯଶ ଓ ବଳ ବୃଦ୍ଧି ପାଏ। ସେଇଥିପାଇଁ ରାମାୟଣରେ ପ୍ରଭୁ ରାମଚନ୍ଦ୍ର ରାଜା ଦଶରଥଙ୍କ ଠାରୁ ଆରମ୍ଭ କରି କୁଳଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ୍ର ଓ ପୁଷ୍ପବାଟିକାର ମାଳି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇଛନ୍ତି ଉପଯୁକ୍ତ ସମ୍ମାନ। ବନବାସ ପରେ ପ୍ରଭୁ ଯେତେବେଳେ ଅଯୋଧ୍ୟାକୁ ଫେରି ସିଂହାସନରେ ଆରୂଢ଼ ହେଲେ ରାଜ୍ୟ ଶାସନ କରିବା ପାଇଁ, ସେତେବେଳେ କୁଳଗୁରୁ ବଶିଷ୍ଠଙ୍କୁ ଚାହିଁ ବିନମ୍ରତାର ସହ କହିଲେ, ହେ ଗୁରୁଦେବ, ଆପଣ ହେଉଛନ୍ତି ଅନୁଭୂତିର ଗନ୍ତାଘର, ତେଣୁ ମୁଁ ସିନା କରିବି ଶାସନ, କିନ୍ତୁ ମୋ ଉପରେ ରହିବ ଆପଣଙ୍କର ଅନୁଶାସନ, ତେବେ ଯାଇ ରାମରାଜ୍ୟ ସମ୍ଭବ ହେବ। ଏହା ହିଁ ରାମାୟଣର ଆଦର୍ଶ। ତେଣୁ ଭଗବାନଙ୍କର ସେ ମହାନ ମୂଲ୍ୟବୋଧ ଆମର ଆଦର୍ଶ ହେଉ। ଅନୁଶାସନରେ ସିକ୍ତ ହୋଇ ଉତ୍ସାହୀ ଯୁବବନ୍ଧୁମାନେ ରାଷ୍ଟ୍ର ପ୍ରେମରେ ଅଭିପ୍ରେତ ହୁଅନ୍ତୁ ଓ ବୟସ୍କ ବୃଦ୍ଧମାନେ ଅନୁଭୂତିର ବାର୍ତ୍ତା ଦେଇ ବିଚାରକୁ ଆହୁରି ବଳିଷ୍ଠ କରନ୍ତୁ, ତେବେ ସମାଜରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଇ ଅମୃତର ଧାରା ବିଚ୍ଛୁରିତ ହେବ।
0: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାରଦା ପ୍ରସାଦ କର, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେ ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରି ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସେବାରାଣୀ ମହାପାତ୍ର, ମଧୁଲିତ ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଚିନାବାଦାମ ବର୍ଷା ଋତୁରେ ଚାଷ ହେବା ସଙ୍ଗେ ସଙ୍ଗେ ଗ୍ରୀଷ୍ମ ଋତୁରେ ମଧ୍ୟ ଜଳସେଚନର ସୁବିଧା ଥିବା ଅଞ୍ଚଳରେ ଚାଷ ହୋଇଥାଏ। ଏହା ଏକ ତୈଳବୀଜ ଜାତୀୟ ଫସଲ। ହେକ୍ଟର ପ୍ରତି ଜାତୀୟ ସ୍ତରରେ ଅମଳ ତୁଳନାରେ ଓଡ଼ିଶାରେ ଏହା କମ୍ ଅମଳ ହେଉଛି। ଆଶାନୁରୂପ ଅମଳ ମିଳିବା ଅନେକ ପ୍ରତିବନ୍ଧକ ରହିଛି। ଏଥିମଧ୍ୟରୁ ଫସଲକୁ ଆକ୍ରମଣ କରୁଥିବା ରୋଗପୋକ ଅନ୍ୟତମ କାରଣ। ଚିନାବାଦାମ ମଞ୍ଜି ଜମିରେ ବୁଣିବାଠାରୁ ଏହାର ଅମଳ ମଧ୍ୟରେ ଫସଲକୁ ବିଭିନ୍ନ ପ୍ରଜାତିର ପୋକ ଆକ୍ରମଣ କରନ୍ତି। ମଞ୍ଜିରୁ ଅଙ୍କୁରୋଦ୍ଗମ ସମୟରେ ଭଲ ମଞ୍ଜିଗୁଡ଼ିକ ଖାଇଦିଅନ୍ତି, ତେଣୁ ଜମିରେ ଗଛ ସଂଖ୍ୟା କମିଯାଏ। ତଦନୁଯାୟୀ ଫସଲ ଅମଳ ହ୍ରାସ ପାଏ। ଗଛ ହେବା ପରେ ଗଛକୁ ପତ୍ରକଟା, ପତ୍ର ଉଙ୍କୁଣି, ପତ୍ର ଡିଆଁ, ଧଳାମାଛି, ନାଲି ରଙ୍ଗର ପତ୍ରକଟା ଶୁକ ଓ ବରିହା ପୋକମାନେ ଆକ୍ରମଣ କରନ୍ତି। ବାଲି ଦୋରସା ମାଟିରେ ଉଇ ଓ ଧବଳ ଭୃଙ୍ଗ ଶାବକ ଚିନାବାଦାମ ଗଛର ମୂଳ ଏବଂ ଚେରକୁ କାଟି ଦିଅନ୍ତି। ଏହାଫଳରେ ଗଛଗୁଡ଼ିକ ଝାଉଁଳି ମରିଯାଏ। ପତ୍ରକଟା ସମ୍ବାଳୁଆ, ପତ୍ର ସୁଡ଼ଙ୍ଗକାରୀ ଏବଂ ପତ୍ର ଉଙ୍କୁଣି ବିଶେଷ କ୍ଷତିକାରକ। ଚିନାବାଦାମ ଫସଲରେ କଟୁ ରାସାୟନିକ କୀଟନାଶକ ପ୍ରୟୋଗ ନିଷେଧ କରାଯାଇଛି। ଏହା ପରିବର୍ତ୍ତେ ଜୈବିକ କୀଟନାଶକ ପ୍ରୟୋଗ ଏବଂ ପୋକ ନିରୋଧକ ଶକ୍ତି ସମ୍ପନ୍ନ କିସମ ଚାଷ କରିବା ପାଇଁ ଚାଷୀମାନଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି। ପୋକ ନିରୋଧକ ଶକ୍ତି ଥିବା ଚିନାବାଦାମ କିସମ ଯଥା ସ୍ମୃତି, କାଦିର 3, ICGS 5 ଏବଂ ICGS 11 ଚାଷ କରନ୍ତୁ। ସୁସ୍ଥ ଓ ସବଳ ମଞ୍ଜି ସର୍ବଦା ବ୍ୟବହାର କରନ୍ତୁ। ଏହା ସତ୍ତ୍ୱେ ପତ୍ରକଟା ଓ ଅନ୍ୟାନ୍ୟ ପୋକ ଦମନ ନିମନ୍ତେ 500 ml ଭୂତାଣୁ ଜନିତ ସୋଡ଼ାସାଇଡ୍ 500 ଲିଟର ପାଣିରେ ମିଶାଇ ଫସଲରେ ସମ୍ପୂର୍ଣ୍ଣ ରୂପେ ସିଞ୍ଚନ କରନ୍ତୁ। ଉଇ ଏବଂ ଧବଳଭୃଙ୍ଗ ଶାବକମାନଙ୍କ ପାଇଁ କ୍ଲୋରୋପାଇରିଫସ୍ ଗୁଣ୍ଡ 25 kg 1 ହେକ୍ଟର ଚାଷ ଜମିରେ ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ କରନ୍ତୁ। ପତ୍ରଖିଆ ପୋକର କ୍ଷତି କରିବାର ଲକ୍ଷଣ ଚିନାବାଦାମ ଗଛରେ ଦେଖାଦେଲେ 1 ହେକ୍ଟର ଫସଲରେ 6-8 ଆକର୍ଷକ ସ୍ପୋଡୋଲିଓର ଓ ଥୋପ ବ୍ୟବହାର କରନ୍ତୁ। ଏହାଦ୍ୱାରା ପୁରୁଷ ପୋକମାନେ ଜନ୍ତାରେ ପଡ଼ନ୍ତି। ଏହି ଜନ୍ତାରେ ପଡ଼ୁଥିବା ପୋକଗୁଡ଼ିକ ସଂଗ୍ରହ କରି ମାରିଦିଅନ୍ତୁ। ସ୍ପୋଡୋଲିଓର ଥୋପଗୁଡ଼ିକ 15 ଦିନରେ ବଦଳାଇ ନୂଆ ଥୋପ ପ୍ରୟୋଗ କରନ୍ତୁ। ସ୍ପୋଡୋସାଇଡ୍ ଏବଂ ସ୍ପୋଡୋଲିଓର ବାୟୁମଣ୍ଡଳ ଏବଂ ଉପକାରୀ ପରାଶ୍ରୟୀ, ପରାଙ୍ଗ ଭୋଜି ଏବଂ ପରାଗ ସଙ୍ଗମକାରୀ ପୋକଙ୍କ ପ୍ରତି ନିରାପଦ। ସଦାସର୍ବଦା ଚିନାବାଦାମ ଫସଲ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ନିକଟରେ ଥିବା କୃଷି କର୍ମଚାରୀଙ୍କ ସହିତ ପରାମର୍ଶ କରି ଔଷଧ ସିଞ୍ଚନ କରନ୍ତୁ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପ୍ରତ୍ୟେକ 3 ବର୍ଷ ଅନ୍ତରରେ ଜମିରେ ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛର ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 g ଫ୍ଲୁବେଣ୍ଡିଆ ମାଇଡ୍ ବା 800 g କାଟାପ୍ ହାଇଡ୍ରୋକ୍ଲୋରାଇଡ୍, 40% ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରିବା ଆବଶ୍ୟକ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ଼, କଲରା, କାକୁଡ଼ି, ଲାଉ ଏବଂ ବାଇଗଣ ଆଦି ଲଗାନ୍ତୁ। ଯେଉଁଠି ଏହି ସମୟରେ ଅଧିକ ଗରମ ଅନୁଭୂତ ହୁଏ ନାହିଁ ସେଇଠି ଅଦିନିଆ ପନିପରିବା ଯଥା ବିଲାତି ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରିପାରିବେ। 1 ମାସର ବାଇଗଣ ତଳି ମୁଖ୍ୟ

ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଆଜି ସକାଳ 7:25 ଶୁଣିବେ ଭକ୍ତି ଗୀତଟି। 7:30 ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଗଣେଶ୍ୱର ବେଶ୍ରା ଏବଂ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସହ ତାଙ୍କ ସାଥୀ। ପୂର୍ବାହ୍ନ 8:30 ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଶୁଣିପାରିବେ ପୂର୍ବାହ୍ନ 9:00। ଆଜି ପୂର୍ବାହ୍ନ 10:00 କାର୍ଯ୍ୟକ୍ରମର ସୂଚନା ପୁଣି ଥରେ ଶୁଣିପାରିବେ ଏବଂ ପରେ ପରେ ଗୀତାଞ୍ଜଳି କଥା ଗୀତର ଅଞ୍ଜଳି 10:02। 10:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। ଆଜି ଏଥିରେ ରହିଛି 1303ତମ ଅଧ୍ୟାୟ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଅନ୍ୟ ପ୍ରସଙ୍ଗ ସହ ମୁଖ୍ୟ ପ୍ରସଙ୍ଗରେ ରହିଛି ଶିକ୍ଷା। ଏ ସମ୍ପର୍କିତ ସାକ୍ଷାତକାର ଶିକ୍ଷୟତ୍ରୀ ଶୁଭଦା ଶୁଭଦର୍ଶିନୀଙ୍କ ସହ। ଆଜି ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ପରେ ପରେ ଯୁବବାଣୀ ଯୁବଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ ସନ୍ଧ୍ୟା 5:30। ଏହାକୁ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜଣାଇବୁ। ପରେ ପରେ ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ ସନ୍ଧ୍ୟା 6:02। ଏଥିରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ହରମୋହନ ସୋରେନ ଏବଂ ସାଥୀ। ଆଜି ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ଆଜି ସନ୍ଧ୍ୟା 6:30। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ। 7:30 କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ରାତି 8:00 ଛାନ୍ଦ ଶୁଣିପାରିବେ ପାରମ୍ପରିକ ଗୀତର କାର୍ଯ୍ୟକ୍ରମରେ। ପରେ ପରେ ପ୍ରଚାର କରିବୁ 8:15 ପାଲା। ଆଜି ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳାରେ ଆଜିର ପ୍ରସଙ୍ଗରେ ରହିଛି ଇନଫ୍ରାଷ୍ଟ୍ରକ୍ଚର। ଆଜି ରାତି 10:35 ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ତରଙ୍ଗ ଶୁଣିପାରିବେ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:03। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22 ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ 755 ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 639 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 639 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ 2 ଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5 ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟ ବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟ ବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ ଅବହେଳା ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାଆନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ ପରିବାର ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ ମାନସିକ ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ ସହାନୁଭୂତି ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା ସଫାସୁତୁରା ହେବା ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ ଔଷଧ ବିଜୁଳି ଚିକିତ୍ସା ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ ଖାଦ୍ୟପେୟ ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ବନ୍ଧୁବାନ୍ଧବଙ୍କ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ। ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା ଯୋଗାଭ୍ୟାସ ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା ଚିକିତ୍ସାଳୟ ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ ଆର୍ଥିକ ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 May 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 May 13 ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 May 27 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ ଚତୁର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ ଦୁଇଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍, ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର ତିନୋଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ T20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି BCCI ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀ ରାଜ୍ୟ ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:25। ଶୁଣନ୍ତୁ ଭକ୍ତିଗୀତ, ଗାଇଛନ୍ତି ଯୁଗଳ କଣ୍ଠଶିଳ୍ପୀ ଟି ସୌରୀ ଏବଂ ବିଷ୍ଣୁ।

ଶୁଣୁଥିଲେ ଭକ୍ତି ଗୀତଟିଏ। ଗାଇଥିଲେ ଯୁଗଳ କଣ୍ଠଶିଳ୍ପୀ ଟି ସୌରୀ ଏବଂ ବିଷ୍ଣୁ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:32 ହେବାକୁ ଯାଉଛି। ଶୁଣନ୍ତୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଗଣେଶ୍ୱର ବେଶ୍ରା ଏବଂ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସହ ତାଙ୍କ ସାଥୀ।

ପ୍ରଚାର କଲୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଗଣେଶ୍ୱର ବେଶ୍ରା ଏବଂ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସାଥିରେ ତାଙ୍କ ସାଥୀ ଆକାଶବାଣୀ କେନ୍ଦୁଝର।

0: Thanks, Shagun. And now before we end the bulletin, the headlines once again. Prime Minister Modi becomes longest-serving elected Prime Minister of India. World leaders hail Prime Minister Modi's transformative governance and advocacy for Global South. Centre unveils 1.25 lakh crore rupees rural development push. New framework under Viksit Bharat Jiramji to roll out from 1st July. US military launches strikes against Iran in response to downing of Army Apache helicopter off Oman coast. And in cricket, Ruthuraj Gaikwad's century helps India A beat Sri Lanka A by 8 runs in tri-series opener in Dambulla. For details of these stories and more, log on to our website www.newsonair.gov.in and News on AIR app. And with that, we end the morning news. Have a great day.
1: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ନ୍ୟୁଜ୍ ଏନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡିଓ ଘଡ଼ିରେ ପୂର୍ବାହ୍ନ 8:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ପ୍ରମୋଦିନୀ ସାହୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ନମସ୍କାର ଶ୍ରୋତା ବନ୍ଧୁ, ଆଜି ଦିନର ଶୁଭେଚ୍ଛା ସହ ସ୍ୱାଗତ ଆପଣଙ୍କୁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ। ପ୍ରଥମେ ନଜର ପକାଇବା ଆଜି ଦିନର ବିଶେଷ ଘଟଣାବଳୀ ସମ୍ପର୍କରେ, ଯାହା ଇତିହାସର ପୃଷ୍ଠାମଣ୍ଡନ କରିଛି। ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ଉତ୍ପାଦନ ଆରମ୍ଭ ହୋଇଥିଲା ଆଜିର ଦିନରେ 1966 ମସିହାରେ। 1246 ମସିହାରେ ଆଜିର ଦିନରେ ନସିରୁଦ୍ଦିନ ମହମ୍ମଦ ଶାହ ଦିଲ୍ଲୀର ପ୍ରଥମ ଶାସକ ହୋଇଥିଲେ। ଏହା ପୂର୍ବରୁ ଦିଲ୍ଲୀର ସୁଲତାନ

ଆଲାଉଦ୍ଦିନ ମଜୁଦ ଶାହଙ୍କୁ ନିର୍ବାସିତ କରିଦିଆଯାଇଥିଲା। 1940 ଆଜିର ଦିନରେ ଇଟାଲୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫ୍ରାନ୍ସ ଏବଂ ବ୍ରିଟେନ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। 1946 ଆଜିର ଦିନରେ ଇଟାଲୀରେ ରାଜତନ୍ତ୍ର ଶେଷ ହୋଇ ଗଣତନ୍ତ୍ର ଶାସନର ଶୁଭାରମ୍ଭ ହୋଇଥିଲା। 1934 ଆଜିର ଦିନରେ ସୋଭିଏତ୍ ସଂଘ ଏବଂ ରୋମାନିଆ ମଧ୍ୟରେ ରାଜନୈତିକ ସମ୍ବନ୍ଧ ପୁନର୍ବାର ସ୍ଥାପିତ ହୋଇଥିଲା। ବ୍ରିଟେନ୍ର ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରଥମ ବୋଟ୍ ରେସ୍ ଆଜିର ଦିନରେ ହୋଇଥିଲା 1829 ମସିହାରେ। ଆଉ କିଛି ଐତିହାସିକ ବିଶେଷତ୍ୱ ଏହାପରେ କିଛି ସମୟ ବିରତିରେ।

0: ଶ୍ରୋତା ବନ୍ଧୁ, ଐତିହାସିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କ୍ରିକେଟ ଇତିହାସରେ 10 ଜୁନ୍ ବହୁତ ମହତ୍ତ୍ୱ ରଖିଥାଏ। ଏକ ଐତିହାସିକ ବିଜୟ ହାସଲ କରିଥିବା ଦିନଟି ହେଲା ଆଜିର ଦିନ। 1986 ଆଜିର ଦିନରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡକୁ 5 ୱିକେଟରେ ହରାଇ ଲର୍ଡ଼ସଠାରେ ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା। ଇଂଲଣ୍ଡର ଲର୍ଡ଼ସ ଷ୍ଟାଡିୟମରେ ବିଜୟ ସୁନିଶ୍ଚିତ କରିବା ଥିଲା ଏକ କାଠିକର ପାଠ। ତେଣୁ ଯେତେବେଳେ 1986 ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଯାତ୍ରାରେ ବାହାରିଥିଲେ, ସେତେବେଳେ କେହି ମଧ୍ୟ କଳ୍ପନା ସୁଦ୍ଧା କରିନଥିଲେ ଯେ ପ୍ରଥମ ହିଁ ଟେଷ୍ଟ ମ୍ୟାଚ୍ରେ ଦଳକୁ ବିଜୟ ହାସଲ ହୋଇଯିବ। ଏହି ମ୍ୟାଚ୍ରେ ଇଂଲଣ୍ଡ ଦଳ ପ୍ରଥମ ପାଳିରେ 294 ରନ୍ କରିଥିଲା, ଯେତେବେଳେ କି ଏହାର ଜବାବରେ ଭାରତୀୟ ଦଳ ପ୍ରଥମ ପାଳିରେ 341 ରନ୍ କରିଥିଲା ଏବଂ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ 180 ରନ୍ ସଂଗ୍ରହ କରିଥିବା ବେଳେ ଭାରତୀୟ ଦଳ ମାତ୍ର 5ଟି ୱିକେଟ୍ ହରାଇ 136 ରନ୍ର ଲକ୍ଷ୍ୟକୁ ହାସଲ କରିଥିଲା। ତଥା ମହାନ କ୍ରିକେଟର କପିଲ ଦେବଙ୍କ କ୍ୟାପ୍ଟେନ୍ସିପ୍ରେ ଏକ ଐତିହାସିକ ବିଜୟ ସୁନିଶ୍ଚିତ କରିପାରିଥିଲା। ତେଣୁ ଆଜିର ଏହି 10 ଜୁନ୍ ଭାରତୀୟ କ୍ରିକେଟ ଜଗତର ଏକ ମହତ୍ତ୍ୱପୂର୍ଣ୍ଣ ଦିନ।
1: Bradley getting ready to bowl to Vijay Shekhawat. Starts his run up, bowls to Vijay. Vijay walks on the

ଶ୍ରୋତାବନ୍ଧୁ, 2008 ମସିହା ଆଜିର ଦିନରେ 54ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରରେ ଲଗେ ରହୋ ମୁନ୍ନା ଭାଇକୁ ସର୍ବଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ରର ପୁରସ୍କାର ପ୍ରଦାନ କରାଯାଇଥିଲା। ଶୁଣିବା ସେହି ଚଳଚ୍ଚିତ୍ରର ଗୀତଟିଏ।

ଏଥର ଜାଣିବା ଆଜି ଦିନରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ। ଏମ୍ଏସ୍ ଗୋପାଳ କୃଷ୍ଣନ୍, ଯିଏ ଥିଲେ ଭାରତର ପ୍ରସିଦ୍ଧ ବାୟୋଲିନ୍ ବାଦକ, ଆଜିର ଦିନରେ 1931 ଜନ୍ମଗ୍ରହଣ କରିଥିଲେ। ଦାମୋଦର ମେନନ୍ ଭାରତର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ, 1906 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଶ୍ରୋତାବନ୍ଧୁ, ଆଜି ଦିନରେ ନିଧନ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଗିରିଶ କର୍ଣ୍ଣାଡ଼, 2019 ଆଜିର ଦିନରେ ପରଲୋକ ଗମନ କରିଥିବା ଗିରିଶ କର୍ଣ୍ଣାଡ଼ ଥିଲେ ଜଣେ କବି, ରଙ୍ଗମଞ୍ଚ କର୍ମୀ, କାହାଣୀ ଲେଖକ, ନାଟ୍ୟକାର ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ସହିତ ଜଣେ ଦକ୍ଷ ଅଭିନେତା। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରେ ଖଳନାୟକ ଭୂମିକା କରୁଥିବା କଳାକାର ହେଲେ ଜୀବନ। ତାଙ୍କୁ ବା କିଏ ନଜାଣେ, ସେ ମଧ୍ୟ ଆଜିର ଦିନରେ 1987 ନିଧନ ହୋଇଥିଲେ।

ଶ୍ରୋତାବନ୍ଧୁ, ସୁଖମୟ ଜୀବନ ଆମ ସମସ୍ତଙ୍କର କାମ୍ୟ, ଆଉ ଏଥିପାଇଁ ଅପରିହାର୍ଯ୍ୟ ସୁସ୍ଥ ଶରୀର। ସୁସ୍ଥ ଶରୀର ହିଁ ସମୃଦ୍ଧ ଜୀବନର ଦିଶା ନିର୍ଣ୍ଣୟ କରିଥାଏ, ଏବଂ ସୁସ୍ଥ ଶରୀର ପାଇଁ ଗୋଟିଏ ସୁସ୍ଥ ପରିବେଶ ତଥା ସୁସ୍ଥ ପରିବେଶ ପାଇଁ ପ୍ରଦୂଷଣ ମୁକ୍ତ ପର୍ଯ୍ୟାବରଣର ରହିଛି ଆବଶ୍ୟକତା। ଆଉ ଆମେ ଭଲ ଭାବରେ ବୁଝିଛୁ।

ପ୍ରଜାରକୁଲୁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ପ୍ରମୋଦିନୀ ସାହୁ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 9:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। କିଛି କ୍ଷଣ ମଧ୍ୟରେ

ଗୀତାଭିତ୍ତିକ କାର୍ଯ୍ୟକ୍ରମ ପରେ ପରେ ଯୁବବାଣୀ ଯୁବ ଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଏହାକୁ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜଣାଇବୁ। ପରେ ପରେ ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ ସନ୍ଧ୍ୟା 6:02। ଏଥିରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ହରମୋହନ ସୋରେନ ଏବଂ ସାଥୀ। ଆଜି ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ଆଜି ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ 7:30। ନମସ୍କାର ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8:00 ଛାନ୍ଦ ଶୁଣିପାରିବେ ପାରମ୍ପରିକ ଗୀତର କାର୍ଯ୍ୟକ୍ରମରେ। ପରେ ପରେ ପ୍ରଚାର କରିବୁ 8:15 ପାଲା। ଆଜି ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳାରେ ଆଜିର ପ୍ରସଙ୍ଗରେ ରହିଛି ଇନଫ୍ରାଷ୍ଟ୍ରକ୍ଚର। ଆଜି ରାତି 10:35 ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେତରଙ୍ଗ ଶୁଣିପାରିବେ। ଏହି ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:03 ହେବାକୁ ଯାଉଛି। ସମୟ ଗୀତାଞ୍ଜଳିର ପ୍ରଯୋଜନା ଅନିତା ତିର୍କୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
1: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ସୁନା ସୁନା ସୁନା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
4: କଣ କହୁନୁ,
3: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
4: ଆଉ ଇଲେକ୍ଟ୍ରି ବିଲ୍,
3: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
6: ବନ୍ଧୁ, ମୌସୁମୀକୁ ସମସ୍ତେ ଅପେକ୍ଷା କରିଥାନ୍ତି।

ତା ଆସିବାର ପାଗ ଅନୁକୂଳ ହେଲେ ଆମ ମନର ବ୍ୟଗ୍ରତା ଆହୁରି ବଢ଼ିଯାଏ। ସେ ମଧ୍ୟ ଆସିବା ଆସିବା ହେଲାଣି, ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବନି। ଗ୍ରୀଷ୍ମର ଅସହ୍ୟ ତାତିରୁ ବାସ୍ ଏଇ କିଛି ଦିନରେ ହିଁ ନିସ୍ତାର ମିଳିଯିବ। ବନ୍ଧୁ, ଖାଲି ଏଇ ଅସହ୍ୟ ଗୁଳୁଗୁଳି ରୌଦ୍ର ତାପରୁ ନିସ୍ତାର ପାଇବା ଲାଗି ତ ଆମେ ମୌସୁମୀକୁ ଅପେକ୍ଷା କରିନଥାଉ, ବରଂ ଆମ ଦେଶର କୃଷି କାର୍ଯ୍ୟ ଏଇ ମୌସୁମୀକୁ ହିଁ ଅପେକ୍ଷା କରିଥାଏ, ଯାହା କୃଷି କାର୍ଯ୍ୟ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ପୁଣି ଦେଶର ବିଭିନ୍ନ ସ୍ଥାନର ଜଳ କ୍ଲିଷ୍ଟ ସଙ୍କଟକୁ ସମାଧାନ କରିଥାଏ ଏହି ମୌସୁମୀର ଶୁଭ ଆଗମନ। ଗ୍ରୀଷ୍ମର ପ୍ରକୋପ ଭୂଗର୍ଭ ଜଳସ୍ତରକୁ ଆହୁରି ତଳକୁ ନେଇଯାଇଥାଏ, ଯେଉଁ କାରଣରୁ ସମଗ୍ର ଦେଶରେ ଜଳ ସମ୍ବନ୍ଧିତ ଭିନ୍ନ ଭିନ୍ନ ସଙ୍କଟ ଦେଖାଯାଇଥାଏ ଏବଂ ପାନୀୟ ଜଳର ଘୋର ଅଭାବ ଦେଖାଯାଇଥାଏ। ଆଜି ଯଦି ଏହି ସମସ୍ୟା ବିକଟ ରୂପ ଧାରଣ କରିଛି, ତାହେଲେ ଏଥିପାଇଁ ଦାୟୀ ମଣିଷ ସମାଜ। ତେଣୁ ଏହି ସମସ୍ୟାର ନିରାକରଣ ତଥା ସଚେତନତା ବୃଦ୍ଧି କରିବା ସକାଶେ 10 ଜୁନ୍ ଅର୍ଥାତ୍ ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ଭୂଗର୍ଭ ଜଳ ଦିବସ। ହଁ, ବିଶ୍ୱ ଭୂଗର୍ଭ ଜଳ ଦିବସ। ବନ୍ଧୁ, ଜଳର ଧାରା ପରି କଥାର ଧାରାକୁ ଆଗକୁ ନେବା ସଙ୍ଗୀତର ମୂର୍ଚ୍ଛନା ସାଥିରେ। ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀ ସାଥିରେ ନମସ୍କାର।

ବନ୍ଧୁ, ଭୋକ ନ ମେଣ୍ଟିଲେ ବା ଖାଦ୍ୟ ବିନା ଆମେ କିଛି ଦିନ ବଞ୍ଚିଯିବା, ହେଲେ ପାଣି ବିନା ଶୋଷରେ ମଣିଷ କେତେ ସମୟ ବଞ୍ଚିପାରେ? ପାଣିର ମୂଲ୍ୟ କ'ଣ ଆମକୁ ଗ୍ରୀଷ୍ମ ଦିନେ ହିଁ ଜଣାପଡ଼େ। ଶୋଷରେ ଯେତେବେଳେ ପ୍ରାଣ ବିକଳ ହୁଏ, ସେତେବେଳେ କୌଣସି ଭଲ ଖାଦ୍ୟ, ଧନ ସମ୍ପତ୍ତି, ପ୍ରତିଷ୍ଠା କିଛି ବି ଭଲ ଲାଗିନଥାଏ। ମୁନ୍ଦାଏ ପାଣି ହିଁ ସେତେବେଳେ ଅମୃତ ସମାନ ମନେ ହୁଏ। ଇଏ କେବଳ ଆମର ଶୋଷ ମେଣ୍ଟେଇ ନଥାଏ, ଏ ଆମ ପାଇଁ ଜୀବନଦାୟିନୀ ଶକ୍ତି। ସେଥିପାଇଁ ତ ଜଳକୁ ଜୀବନ ସହ ତୁଳନା କରାଯାଇଥାଏ। କିନ୍ତୁ କଥା ହେଲା ବନ୍ଧୁ, ମଣିଷର ଏହି ଜୀବନଦାୟିନୀ ଶକ୍ତି ବା ପାନୀୟ ଜଳ ପୃଥିବୀ ପୃଷ୍ଠର ସମସ୍ତ ଜଳରାଶିର ମାତ୍ର 1% ମଧ୍ୟ କମ୍। ଆଉ ଏହି ପିଇବା ଯୋଗ୍ୟ ଜଳ ଆମକୁ ଭୂଗର୍ଭରୁ ହିଁ ମିଳିଥାଏ, ଯେଉଁ ଜଳସ୍ତର ଧୀରେ ଧୀରେ ରସାତଳଗାମୀ ହେବାରେ ଲାଗିଲାଣି, ଯାହାର ଉତ୍କଟ ରୂପ ଦେଖିବାକୁ ମିଳେ ଏହି ଖରାଦିନେ। ଏହି ଭୂତଳ ଜଳକୁ କେବଳ ପିଇବା ପାଇଁ ହିଁ ବ୍ୟବହାର କରାଯିବାରେ ସୀମିତ ରଖିଲେ ସମସ୍ୟା ନଥାନ୍ତା, ହେଲେ ଏହାର ଅନୁଚିତ ଉପଯୋଗ, ଅବାଧ ଦୋହନ ଆଜି ସମଗ୍ର ବିଶ୍ୱକୁ ଏକ ବଡ଼ ଜଳ ସଙ୍କଟ ଆଡ଼କୁ ନେଇଯାଉଛି। ବନ୍ଧୁ, ବାପୁ କହିଥିବା ସେହି ଉକ୍ତିଟି ମନେପଡ଼େ, ପ୍ରକୃତି ସମସ୍ତଙ୍କର ଆବଶ୍ୟକତା ପୂରଣ କରିପାରେ, ହେଲେ କୌଣସି ଜଣଙ୍କର ମଧ୍ୟ ଲୋଭକୁ ପୂରଣ କରିପାରିବ ନାହିଁ। ଭୂଗର୍ଭ ଜଳ, ଯାହା ପିଇବା ପାଣିର ମୁଖ୍ୟ ସ୍ରୋତ, ତାହାର ଅପବ୍ୟବହାର କରିବାର ଅର୍ଥ ହେଉଛି ନିଜ ପାଇଁ ସଙ୍କଟ ଡାକି ଆଣିବା।

ପ୍ରକୃତରେ ବନ୍ଧୁ, ଯେବେ ବର୍ଷା ଋତୁ ଆସିଥାଏ ଆମକୁ ଚାରିଆଡ଼େ ପାଣି ହିଁ ପାଣି ଦେଖାଯାଏ। ତେଣୁ ଏଇ ଚାରି ମାସର ସମୟ ବାକି ଆଠ ମାସର କଷ୍ଟକୁ ଭୁଲେଇ ଦେଇଥାଏ। ହେଲେ ବର୍ଷା ଋତୁ ଶେଷ ହେବା ପରେ ପରେ ଭୂଗର୍ଭ ଜଳସ୍ତର କମିବାରେ ଲାଗେ। ଶୀତ ଋତୁରେ ଜଳ ସମସ୍ୟା ଆରମ୍ଭ ହୋଇଯାଏ ଏବଂ ଗ୍ରୀଷ୍ମ ଋତୁ ଆସିବା ବେଳକୁ ତ ଜଳ ସମ୍ପର୍କିତ ସମସ୍ୟା ଉତ୍କଟ ରୂପ ଧାରଣ କରିନିଏ। ହେଲେ ବର୍ଷା ଦିନର ସେହି ଅବିରତ ଜଳଧାରାକୁ ଆମେ ସଞ୍ଚୟ କରିବାକୁ କୌଣସି ପ୍ରୟାସ କରିନଥାଉ। ସେ ବର୍ଷା ପାଣି ପୋଖରୀ, ଗାଡ଼ିଆ, ନାଳ, ନଈ ଦେଇ ସମୁଦ୍ର ଗର୍ଭରେ ମିଶିବାକୁ ଚାଲିଯାଏ। ବନ୍ଧୁ, ଆମେ ଯେମିତି ଆମର ଅନ୍ୟ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ବ୍ୟଗ୍ର ଥାଉ, ସେମିତି ନିଜର ଓ ପରିବାରର ଆବଶ୍ୟକତା ମୁତାବକ ଜଳ ସଂଗ୍ରହ କରିବା ମଧ୍ୟ ଶିଖିବା ଜରୁରୀ। ପ୍ରକୃତିର ଏହି ଅମୂଲ୍ୟ ଉପହାରକୁ ସାଇତିବା ପାଇଁ ନିଜ ଘରେ ରେନ୍ ୱାଟର ହାର୍ଭେଷ୍ଟିଂ ସିଷ୍ଟମ ବା ବର୍ଷା ଜଳ ଅମଳ ଯନ୍ତ୍ର ଲଗାଇପାରିବା। ହଁ ବନ୍ଧୁ, ବର୍ତ୍ତମାନ ଆମ ଦେଶରେ ଅନେକ ସ୍ଥାନରେ ବର୍ଷା ଜଳକୁ ସଞ୍ଚୟ କରି ତାକୁ ଭୂଗର୍ଭ ପର୍ଯ୍ୟନ୍ତ ପହଞ୍ଚାଇବାର କାମ କରୁଛନ୍ତି। କିଛି ଲୋକ, କିଛି ସଂସ୍ଥା, କିଛି ଶିଳ୍ପ ଓ କିଛି କଲୋନୀ ଅଛନ୍ତି ଯେଉଁମାନଙ୍କର ଏହି ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ସେମାନେ କେବଳ ନିଜର ନୁହେଁ ବରଂ ଆଖପାଖ ଅଞ୍ଚଳର ଜଳ ସମସ୍ୟାକୁ ବି ଦୂର କରିପାରୁଛନ୍ତି।

କୌଣସି ନୂଆ କଥା ନୁହେଁ ବନ୍ଧୁ, ଅନେକ ପୁରୁଣା ଏହି ରେନ୍ ୱାଟର ହାର୍ଭେଷ୍ଟିଂ ପରମ୍ପରା। ହେଲେ ଧୀରେ ଧୀରେ ଏହି ପରମ୍ପରା ସମାପ୍ତ ହେବାରେ ଲାଗିଛି। ଆଗକାଳରେ ପୃଥିବୀ ପୃଷ୍ଠରେ ପ୍ରଚୁର ମାତ୍ରାରେ ଜଳ ଉପଲବ୍ଧ ଥିଲା, କିନ୍ତୁ ଆଜିର ଏହି ଅତ୍ୟାଧୁନିକ ଯୁଗରେ ଅତ୍ୟଧିକ ଉଦ୍ୟୋଗୀକରଣ ବିଶୁଦ୍ଧ ପାଣିକୁ ଦୂଷିତ ତଥା ଦୋହନ କରି ଜଳ ସଙ୍କଟକୁ ଡାକି ଆଣିଛି। ପୁଣି ଅନ୍ୟ ଏକ ମୁଖ୍ୟ କାରଣ, ମାଟିର ଉପର ସ୍ତର ପକ୍କା ହୋଇଯାଇଛି। ଆଗକାଳରେ ଭୂମିର ଉପର ସ୍ତରର ଝର ଯୋଗୁଁ ଜଳ ଉତ୍ସଗୁଡ଼ିକ ପ୍ରାକୃତିକ ରୂପେ ଭରି ଯାଉଥିଲା, କିନ୍ତୁ ଆଜିର ଯୁଗରେ ଏ ସ୍ତର କଂକ୍ରିଟ୍ ଯୋଗୁଁ ବର୍ଷା ଜଳ ସ୍ୱତଃ ଝରି ପୃଥିବୀର ଗର୍ଭ ପର୍ଯ୍ୟନ୍ତ ପହଞ୍ଚିପାରୁନାହିଁ। ସେଥିପାଇଁ ରେନ୍ ୱାଟର ହାର୍ଭେଷ୍ଟିଂ ଅନୁସାରେ କୃତ୍ରିମ ଉପାୟରେ ବର୍ଷା ଜଳକୁ ଭୂଗର୍ଭକୁ ପହଞ୍ଚା ଯାଇଥାଏ, ଯାହାଦ୍ୱାରା ଭୂଗର୍ଭ ଜଳସ୍ତର ଉପରକୁ ଉଠିଥାଏ। ମାନେ ବର୍ଷା ପାଣିକୁ ବେକାର ବୋହିଯିବାକୁ ନ ଦେଇ ତାକୁ ରୋକିଦେଇ ପୁଣି ଭୂମିଗତ କରିବାର ଉପାୟ ହେଲା ରେନ୍ ୱାଟର ହାର୍ଭେଷ୍ଟିଂ ବା ବର୍ଷା ଜଳ ଅମଳ। ହଁ ବନ୍ଧୁ, ଯଦି ପିଇବା ପାଣିର ସମସ୍ୟା ପ୍ରତି ସମସ୍ତେ ସଚେତନ ହୁଅନ୍ତେ, ମାନେ ବର୍ଷା ଜଳର ପ୍ରତ୍ୟେକ ବୁନ୍ଦାକୁ ସଞ୍ଚୟ କରି ନିଆଯାଏ ଅଥବା କୌଣସି ପ୍ରକାରେ ତାକୁ ଭୂଗର୍ଭରେ ପହଞ୍ଚାଇ ଦିଆଯାଏ, ତ ଦେଶରେ ବର୍ଷକ ମଧ୍ୟରେ ବୁନ୍ଦାଏ ବୁନ୍ଦାଏ ପାଣି ପାଇଁ ଝଗଡ଼ା ଲାଗିବ ନାହିଁ। ବିଶ୍ୱ ଭୂଗର୍ଭ ଜଳ ଦିବସ ପାଳନ କରିବାର ଉଦ୍ଦେଶ୍ୟ ସଫଳ ହୋଇପାରିବ ଏବଂ ବଡ଼ ସହଜରେ ଜଳ ସଙ୍କଟର ସମସ୍ୟା ଦୂର ହୋଇଯିବ। ବନ୍ଧୁ, ସମୟର ଧାରା ପରି ଜଳର ଧାରା ସହ ଜୀବନଧାରା ଏମିତି ହିଁ ବହି ଚାଲିଥାଉ। ହେଲେ କଥାର ଧାରାକୁ ଏଇଠି ରଖିବାକୁ ହେବ। ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀର ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1303 ଅଧ୍ୟାୟ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା?
5: କଣ ହଉଛି?
4: ବିଲ୍ ହଉଛି, ଚାଲ ତୁ କାର୍ଡ ଦେ,
5: ପିନ୍ ଦେ।
6: ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କଣ? ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ କେନ୍ଦୁଝର ଏଥର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବସୁନ୍ଧରା।

ନମସ୍କାର, ଅନେକ ଅନେକ ପ୍ରୀତିଭରା ଶୁଭେଚ୍ଛା ସହିତ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଆଜିର ବସୁନ୍ଧରା କାର୍ଯ୍ୟକ୍ରମ ସହିତ ମୁଁ ସଞ୍ଜୁଶ୍ରୀ ବୃନ୍ଦାବନ।

ଯୋଗ ଆମ ସମସ୍ତଙ୍କ ଜୀବନ ପାଇଁ ମହତ୍ତ୍ୱପୂର୍ଣ୍ଣ। ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖିଥାଏ ଯୋଗ। ନିୟମିତ ଯୋଗ କରିବା ନିଶ୍ଚିତ ଭାବେ ଗୋଟିଏ ଭଲ ଅଭ୍ୟାସ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ, ମନକୁ ଶାନ୍ତ ମଧ୍ୟ ରଖିଥାଏ। ଯୋଗ ଭାରତୀୟ ସଂସ୍କୃତି ଏବଂ ଦର୍ଶନର ଗୋଟିଏ ନିଆରା ଉପହାର। ଯୋଗ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗରେ ମଧ୍ୟ କଲ୍ୟାଣ କରିଥାଏ। ଯୋଗର ଅର୍ଥ ହେଉଛି ଯୋଡ଼ିବା। ଯୋଗ ମନ, ଶରୀର ଏବଂ ଆତ୍ମାକୁ ଯୋଡ଼ିଥାଏ। ଯୋଗ ମଧ୍ୟ ବିଜ୍ଞାନ, ଯାହା ଆମକୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ଜୀବନ ଜୀଇଁବାର କଳା ଶିଖାଇଥାଏ। ଯୋଗ ବିଭିନ୍ନ ରୋଗରୁ ଆମକୁ ଦୂରରେ ରଖିବା ସହିତ ମାନସିକ ଅବସାଦଠାରୁ ମଧ୍ୟ ଦୂରରେ ରଖିଥାଏ। ପ୍ରତ୍ୟେକ ଦିନ ବା ନିୟମିତ ଅଭ୍ୟାସ କରି ଯୋଗ କଲେ ପୁରା ଦିନ ବା ଦିନ ତମାମ ଆମେ ନିଜକୁ ତାଜା ବା ସକ୍ରିୟ ଅନୁଭବ କରିବା। ଯୋଗ ଶରୀରକୁ ଫିଟ୍ ରଖିବା ସହିତ ମସ୍ତିଷ୍କକୁ ମଧ୍ୟ ଶାନ୍ତ ରଖିଥାଏ। ଯୋଗର ତ ଉପକାରିତା ଅନେକ, ସେଇଥିପାଇଁ ଘରେ ଘରେ ଛୋଟରୁ ବୟସ୍କ କୁହନ୍ତୁ ବା ଯୁବ ସମାଜ, ସମସ୍ତେ ଯୋଗର ମାୟାରେ ପଡ଼ିଛନ୍ତି ବା ସମସ୍ତେ ଯୋଗକୁ ତାଙ୍କ ଜୀବନରେ ଆପଣେଇ ନେଇଛନ୍ତି। ଯୋଗର ଉପକାରିତାକୁ ଲକ୍ଷ୍ୟ କରି ପ୍ରତ୍ୟେକ ବର୍ଷ ଜୁନ୍ ମାସର 21 ତାରିଖକୁ ଯୋଗ ଦିବସ ଭାବରେ ପାଳନ କରାଯାଇଥାଏ। ଯୋଗ ମଣିଷ ମଧ୍ୟରେ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଥାଏ। ଭାରତକୁ ଯୋଗର ଜନ୍ମଦାତା ବୋଲି କୁହାଯାଇଥାଏ। ଯୋଗ ଅନେକ ରୋଗ ଭଲ କରିଥାଏ, ଯେମିତିକି ଉତ୍ତମ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ, ମାଂସପେଶୀକୁ ମଜବୁତ ରଖେ, ହୃଦୟକୁ ସୁସ୍ଥ ରଖେ, ରକ୍ତ ସଞ୍ଚାଳନ ଠିକ୍ କରେ, ଅନିଦ୍ରତା ଦୂର କରିଥାଏ। ଏମିତି ଯୋଗର ଅନେକ ଉପକାରିତା ରହିଛି। ତେଣୁ ପ୍ରତ୍ୟେକ ଦିନ ଆପଣ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଅଭ୍ୟାସ କରି ଯୋଗ କରନ୍ତୁ। ଦେଖିବେ ଆପଣ ନିଶ୍ଚିତ ଭାବେ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଏବଂ ଫିଟ୍ ରହିବେ। ତେବେ ଏହି ବାର୍ତ୍ତା ସହିତ ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆଗେଇ ନେବା।

0: ଆମ ସମସ୍ତଙ୍କ ଜୀବନରେ ଶିକ୍ଷାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆମ ସମସ୍ତଙ୍କ ପାଇଁ ଶିକ୍ଷା ଜରୁରୀ, କାହିଁକି ନା ଶିକ୍ଷା ଆମକୁ ଭଲ ବାଟରେ ନେଇଥାଏ, ଭଲ ମଣିଷ କରିଥାଏ, ବଡ଼ ମଣିଷ କରିଥାଏ ଏବଂ ଅର୍ଥ ରୋଜଗାର କରିବା ପାଇଁ ଆମକୁ ସକ୍ଷମ କରିଥାଏ। ଆଉ ତା ଛଡ଼ା ଶିକ୍ଷା ଅଜ୍ଞାନରୂପକ ଅନ୍ଧକାରରୁ ଜ୍ଞାନରୂପକ ଆଲୋକ ଆଡ଼କୁ ସମସ୍ତଙ୍କୁ ଆଣିଥାଏ। ଝିଅ ହେଉ ବା ପୁଅ ହେଉ, ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ। ଏବେ ବି ଅନେକ ଝିଅ ଶିକ୍ଷାଠାରୁ ବଞ୍ଚିତ। ମନେ ରଖନ୍ତୁ ଭଉଣୀ, ଝିଅମାନେ ପାଠ ପଢ଼ିବା ନିହାତି ଜରୁରୀ। ଶିକ୍ଷା ମଣିଷକୁ ଭଲମନ୍ଦ ଜ୍ଞାନ ଦିଏ ଏବଂ ବ୍ୟକ୍ତିର ଉନ୍ନତି ହେବା ସହିତ ଦେଶର ମଧ୍ୟ ଉନ୍ନତି ହୋଇଥାଏ। ତେବେ ଆସନ୍ତୁ ଶିକ୍ଷାକୁ ଗୁରୁତ୍ୱ ଦେବା, ସମସ୍ତେ ପଢ଼ିବା ଲେଖିବା ଜାଣିବା, ତେବେ ଯାଇ ଦେଶ ଉନ୍ନତି ପଥରେ ଆଗେଇବ। ଗୋଟିଏ ଭଲ ଶିକ୍ଷକ ବିନା ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ଗଢ଼ିବା ଅସମ୍ଭବ। ତେଣୁ ନିଶ୍ଚିତ ରୂପେ ପ୍ରତ୍ୟେକ ଛାତ୍ର ବା ଛାତ୍ରୀଙ୍କ ଜୀବନରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ଆସନ୍ତୁ ଜଣେ ଶିକ୍ଷୟତ୍ରୀଙ୍କ ସହିତ କଥା ହେବା ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଭୂମିକା ସମ୍ପର୍କରେ। କିନ୍ତୁ ପ୍ରଥମେ ଆସନ୍ତୁ ଶିକ୍ଷୟତ୍ରୀଙ୍କର ପରିଚୟ ତାଙ୍କ ପାଖରୁ ପାଇବା ଏବଂ ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଭୂମିକା ସମ୍ପର୍କରେ ସେ କ'ଣ କହୁଛନ୍ତି ତାଙ୍କ ପାଖରୁ ଶୁଣିବା।
1: ମ୍ୟାଡାମ ନମସ୍କାର। ନମସ୍କାର ମ୍ୟାଡାମ। ମ୍ୟାଡାମ ଆପଣଙ୍କର ପରିଚୟ ଆମ ଶ୍ରୋତାମାନଙ୍କୁ ଦିଅନ୍ତୁ। ମୋ ନାଁ ଶୁଭଦା ଶୁଭଦର୍ଶିନୀ। ମୁଁ ଆଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛି।
2: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ। ଆଜି ଆମେ କଥା ହେବା ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଭୂମିକା ସମ୍ପର୍କରେ।
1: ଆଜ୍ଞା,
2: ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷା ଆଉ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ କ'ଣ କହିବେ?
1: ଦେଖନ୍ତୁ, ଶିକ୍ଷା ଆଉ ଶିକ୍ଷକ ଇଏ ପରସ୍ପର ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ଆମର ଶିକ୍ଷା ଅର୍ଥ ନୁହେଁ ଯେ କେବଳ ଆମେ ସାର୍ଟିଫିକେଟ୍ ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା, ସେଇଟା ନୁହେଁ। ଶିକ୍ଷାର ଅର୍ଥ ଗୋଟେ ବ୍ୟାପକ ଅର୍ଥ ଅଟେ। ଶିକ୍ଷା ଅର୍ଥ ଗୋଟିଏ ପିଲାର ସର୍ବାଙ୍ଗୀନ ବିକାଶକୁ, ଅର୍ଥାତ୍ ଉଭୟ ଶାରୀରିକ ଓ ମାନସିକ ବିକାଶକୁ ବୁଝାଏ। ସେଥିପାଇଁ ଏବେ ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ସହ ଶୈକ୍ଷିକ ଦିଗ ଗୁଡିକ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଜଣେ ଶିକ୍ଷକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ଶିକ୍ଷକ ଓ ଅଭିଭାବକ ଉଭୟଙ୍କ ସହଯୋଗରେ ଆମର ଏଇ ଶିକ୍ଷାଦାନ ପ୍ରକ୍ରିୟାଟା ସଫଳ ହୋଇପାରିବ।
2: ଏବେ ଦେଖିବା ମ୍ୟାଡାମ, ପିଲାମାନଙ୍କ ବ୍ୟକ୍ତିତ୍ୱ ବିକାଶ ଉପରେ ଟିକେ ଧ୍ୟାନ କମିଯାଇଛି ଭଳିଆ ଲାଗୁଛି। ତେଣୁ ନିଶ୍ଚିତ ରୂପେ ପିଲାମାନଙ୍କର ବ୍ୟକ୍ତିତ୍ୱର ବି ବିକାଶ ହେବା କଥା। ପିଲାମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷକଙ୍କର ଭୂମିକା ସମ୍ପର୍କରେ କ'ଣ କହିବେ?
1: ଦେଖନ୍ତୁ, ଆମର ଗୋଟେ ପ୍ରଭାବ ଅଛି, ଏଭ୍ରି ଷ୍ଟୁଡେଣ୍ଟ ଇଜ୍ ଏ ରିଫ୍ଲେକ୍ସନ୍ ଅଫ୍ ହିଜ୍ ଟିଚର୍। ଗୋଟେ ପିଲାଟିକୁ ଆମେ ଦେଖିପାରିବା ଯେ ମାନେ ସିଏ କୋଉ ପ୍ରକାର ଶିକ୍ଷକଙ୍କ ପାଖରୁ ସେ ଶିକ୍ଷା ପ୍ରାପ୍ତ କରିଛି। ପିଲାଟି ଯେତେବେଳେ ପ୍ରଥମେ ବିଦ୍ୟାଳୟକୁ ଯାଏ, ସେ ପ୍ରଥମେ ତା ଶିକ୍ଷକକୁ ଅନୁକରଣ କରେ। ଶିକ୍ଷକଙ୍କର ଚାଲିବା, କଥା କହିବା ଶୈଳୀ, ଏପରିକି ମାନେ ଶିକ୍ଷକଙ୍କର ବେଶ ପୋଷାକ ସବୁକୁ ସେ ଅନୁଧ୍ୟାନ କରେ। ନିଜ ବାପା ମାଙ୍କ କଥା ଅପେକ୍ଷା ସେ ଶିକ୍ଷକଙ୍କ କଥାକୁ ଅଧିକ ଗୁରୁତ୍ୱ ଦେଇଥାଏ।
2: ଆଜ୍ଞା,
1: ତେଣୁ ଜଣେ ଶିକ୍ଷକଙ୍କର ବ୍ୟକ୍ତିତ୍ୱ ଏପରି ହେବା ଉଚିତ ଯାହା ପିଲାଟିକୁ ଗୋଟେ ମାନେ ଶୃଙ୍ଖଳିତ, ଗୋଟେ ସୁନାଗରିକ କରିକି ମାନେ ଗଢି ପାରିବ।
2: ଆଜ୍ଞା, ନିଶ୍ଚିତ ଭାବେ ଯୋଉ କଥା କହିଲେ ଆପଣ ଯେ ଗୋଟିଏ ଶିକ୍ଷକ ଉପରେ ପିଲାଟିଏ ବା ଛାତ୍ର ବା ଛାତ୍ରୀଟିଏ ବେଶୀ ପ୍ରଭାବିତ ହୋଇଥାଏ, ତାର ଚରିତ୍ର ହଉ, ତାର ବ୍ୟକ୍ତିତ୍ୱ ବିକାଶ ହଉ, ଯେକୌଣସି ଜିନିଷ ସେ ଶିକ୍ଷକଙ୍କ ଠାରୁ ଯାହା ଦେଖିଥାଏ ସେଇଟାକୁ ସେ ଗ୍ରହଣ କରିଥାଏ ଆଉ ସେଇଟା ହିଁ ଠିକ ବୋଲି ସେ ଧରିଥାଏ। ତେଣୁ ନିଶ୍ଚିତ ରୂପେ ଆପଣ ଯୋଉ କଥା କହିଲେ ଯେ ଜଣେ ଶିକ୍ଷକ ଆଗେ ନିଜେ ଠିକ ହେଇଥିଲେ ପିଲା ତାଙ୍କ ପାଖରୁ ଅନେକ କିଛି ଶିଖିପାରିବେ। ସମାଜର ପରିବର୍ତ୍ତନ ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ସମାଜର ପରିବର୍ତ୍ତନ ପାଇଁ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ କ'ଣ କହିବେ?
1: ଦେଖନ୍ତୁ, ଜଣେ ନିରକ୍ଷର ଲୋକକୁ ଆମେ ଆଖି ଥାଇ ମଧ୍ୟ ତାକୁ ଦୃଷ୍ଟିହୀନ ବୋଲି କହିବା। ଯିଏ ଯାହା ପାଖରେ ଶିକ୍ଷା ନଥାଏ ସେ ଦେଶ ବିଦେଶର ବିଭିନ୍ନ ଖବର ଜାଣିପାରେନି, ଯାହାଫଳରେ

0: ସବୁଠି ଅସମ୍ମାନିତ ହୁଏ, ତାକୁ କେହି ମଧ୍ୟ ଆଦର କରନ୍ତି ନାହିଁ। ତ ବ୍ୟକ୍ତିମାନଙ୍କୁ ନେଇକି ଆମର ସମାଜ ଗଠିତ। ଜଣେ ବ୍ୟକ୍ତି ଶିକ୍ଷିତ ହେଲେ ହିଁ ସେ ସମାଜର ପରିବର୍ତ୍ତନ ଆଣିପାରିବ, ଏଥିରେ ସନ୍ଦେହ ନାହିଁ। ତେଣୁକରି ଶିକ୍ଷାଟା ନିହାତି ଜରୁରୀ, ସମାଜର ପରିବର୍ତ୍ତନ ପାଇଁ ନିହାତି ଆବଶ୍ୟକ ଶିକ୍ଷା।
1: ଶିକ୍ଷା ସମାଜରେ ପରିବର୍ତ୍ତନ ଆଣିଥାଏ, ତେଣୁ ସମାଜର ପରିବର୍ତ୍ତନ ପାଇଁ ଶିକ୍ଷାର ଆବଶ୍ୟକତା ନିଶ୍ଚିତ ଭାବେ ରହିଛି। ଏବେର ଶିକ୍ଷା ପ୍ରଣାଳୀରେ କିଛି ପରିବର୍ତ୍ତନ ଆବଶ୍ୟକ କି? ଆପଣ ଜଣେ ଶିକ୍ଷୟିତ୍ରୀ ହିସାବରେ କିଛି ଅନୁଭବ କରୁଛନ୍ତି?
0: ହଁ, ନିଶ୍ଚୟ। ଆମର ସମାଜ ପରିବର୍ତ୍ତନଶୀଳ, ଆମର ଏଇ ପରିବର୍ତ୍ତନଶୀଳ ସମାଜକୁ ନେଇକି ପିଲାମାନଙ୍କର ଆବଶ୍ୟକତାକୁ ନେଇକି ନିଶ୍ଚୟ ପରିବର୍ତ୍ତନ ଆବଶ୍ୟକତା ରହିଛି, କିନ୍ତୁ ସେସବୁକୁ ଆମର ଚଳିତ ଶିକ୍ଷାନୀତିରେ ସାମିଲ କରାଯାଇଛି, ଯାହା ପିଲାମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହୋଇପାରିବ। ବର୍ତ୍ତମାନ ତ ଆମର FLN କାର୍ଯ୍ୟ ମାଧ୍ୟମରେ ପିଲାମାନଙ୍କର ମୌଳିକ ଭାଷା ଆଉ ସଂଖ୍ୟା ଜ୍ଞାନର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ସବୁ ନେଇଛନ୍ତି, ଯାହାଫଳରେ କି ଆମର ଭବିଷ୍ୟତର ଛାତ୍ରଛାତ୍ରୀ ଏକ ମାନେ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବେ। କରୋନା ପରଠାରୁ ପିଲାମାନେ ଯୋଉ ପଛେଇ ଯାଇଥିଲେ, ଯୋଉ ଆମର ଶିକ୍ଷାରେ ଆପଣଙ୍କର ମୌଳିକ ଭାଷା କି ସଂଖ୍ୟା ଜ୍ଞାନ ସେମାନେ ହାସଲ କରିପାରିନଥିଲେ, ତାକୁ ହାସଲ କରିବା ପାଇଁ ଆମର FLN ମାଧ୍ୟମରେ ବିଭିନ୍ନ ପ୍ରକାର ସବୁ ପଦକ୍ଷେପ ନିଆଯାଉଛି। ଏବେ
1: ନିଶ୍ଚିତ ରୂପେ ଶିକ୍ଷା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଆବଶ୍ୟକ ବୋଲି ଆପଣ କହିଲେ। ଝିଅମାନଙ୍କର ପଢିବା ନିଶ୍ଚିତ ଭାବେ ବହୁତ ଜରୁରୀ, କିନ୍ତୁ ଏବେ ଦେଖିବା ଗୋଟେ ଗୋଟେ ଜାଗାରେ ବା ଗୋଟେ ଗୋଟେ ପରିବାରରେ ଝିଅର ପଢାକୁ ପୁଅ ପଢା ଅପେକ୍ଷା ସେମାନେ ଟିକେ କମ୍ ଦୃଷ୍ଟି ଦେଇଥାନ୍ତି। ଗାଁ ଗହଳିର କଥା ଯଦି ନବା, ଯେ ସେମାନେ ତାଙ୍କ ଝିଅମାନଙ୍କୁ ଘରେ ଛେଳି ଚରେଇବା ପାଇଁ, ଗାଈ ଚରେଇବା ପାଇଁ ବା ଛୋଟ ଛୁଆକୁ ଜଗିବାରେ ଲଗାଉଛନ୍ତି, ସେମାନେ ଘରର ଝିଅମାନଙ୍କୁ ପାଠ ପଢିବାକୁ ଛାଡୁନାହାନ୍ତି। ତେଣୁ ଆଜି ଆମର କାର୍ଯ୍ୟକ୍ରମ ମାଧ୍ୟମରେ, ବସୁନ୍ଧରା କାର୍ଯ୍ୟକ୍ରମରେ ଆମର ଯୋଉ ଲିସନର ମାନେ ବା ଆମର ଯୋଉ ଶ୍ରୋତାମାନେ ଶୁଣୁଛନ୍ତି, ଝିଅମାନେ ପଢିବା କେତେ ଜରୁରୀ ବା କେତେ ଆବଶ୍ୟକ ସେ ସମ୍ପର୍କରେ କଣ କହିବେ?
0: ଦେଖନ୍ତୁ, ଆମର ଆଜିର ଯିଏ ଝିଅଟିଏ, ଛୋଟିଆ ଝିଅଟିଏ, ସିଏ କାଲି ବଡ ହେଇକି ପୁଣି କାହାର ମା ହଉଛି। ଆମର କଥାରେ ଅଛି, ମା ହେଲେ ପାଠୋଇ ଦେଶ ଯିବ ଆଗେଇ। ଜଣେ ମା ପିଲାଟାକୁ ଖାଲି ଜନ୍ମ ଦେଇଦିଏ ଓ ତାର ଲାଳନ ପାଳନ କରେ, ସେଇଟା ନୁହେଁ। ମା ହିଁ ଗୋଟେ ପିଲାର ପ୍ରଥମ ଗୁରୁ ହେଇଥାଏ, ଯିଏକି ପିଲାକୁ ପାଠ ସହ ତାର କେମିତି ଶୃଙ୍ଖଳିତ ଜୀବନଯାପନ କରିବ, ପରିଷ୍କାର ପରିଚ୍ଛନ୍ନ ରହିବ ଓ ମାନେ ସମାଜରେ ବଞ୍ଚିବା ପାଇଁ ଯୋଉ ସଂସ୍କାର ସବୁ ପିଲାକୁ ମା ହିଁ ଶିଖେଇଥାଏ। ତେଣୁ ଝିଅଟିଏ ଶିକ୍ଷିତ ହେଲେ ନିଜର ଉନ୍ନତି କରିବା ସହ ନିଜ ପରିବାରର ତଥା ସମାଜର ମଧ୍ୟ ଉନ୍ନତି କରିପାରିବ। ନାରୀ ଦୁର୍ବଳା ନୁହେଁ, ସବଳା, ଏହା କେବଳ ଜଣେ ଶିକ୍ଷିତା ନାରୀ ପାଇଁ ପ୍ରଯୁଜ୍ୟ ଅଟେ। ନାରୀ ଯଦି ଶିକ୍ଷାରେ ସେ ଯଦି ମାନେ ଆଗକୁ ନଗଲା, ତାହେଲେ ସେ କେବେ ବି ସବଳା ହେଇପାରିବ ନାହିଁ। ତେଣୁକରି ଝିଅମାନଙ୍କର ଶିକ୍ଷା ନିହାତି ଜରୁରୀ, ଆମ ସମାଜ ପାଇଁ ନିହାତି ଆବଶ୍ୟକ।
1: ସେଇଥିପାଇଁ ବି ଆମ ସରକାର ଯୋଜନା ଆରମ୍ଭ କରିଛନ୍ତି, ବେଟି ବଚାଓ ବେଟି ପଢାଓ। ଝିଅମାନେ କେମିତି ସମାଜରେ ବଞ୍ଚିବେ, ବଢିବେ ଆଉ ପାଠ ପଢିବାର ସୁଯୋଗ ପାଇବେ, ସେମାନେ ତାଙ୍କର ସମସ୍ତ ଅଧିକାର ପାଇବେ, ସମାଜରେ ମୁଣ୍ଡ ଟେକି ବଞ୍ଚିବେ। ଆଉ ଯୋଉ କଥା ଆପଣ କହିଲେ ଯେ ଗୋଟିଏ ଝିଅଟିଏ ଯଦି ଶିକ୍ଷିତ ହୁଏ, ତେବେ ନିଶ୍ଚିତ ଭାବେ ସେ ପରିବାରର ଉନ୍ନତି କରିବା ସହିତ ସମାଜର ବି ଉନ୍ନତି କରିଥାଏ। ଆମର ପ୍ରଧାନମନ୍ତ୍ରୀ କରିଥିଲେ ଯୋଜନା ଯେ ବେଟି ବଚାଓ ବେଟି ପଢାଓ, ଏବେ ବି ଲିଙ୍ଗ ନିରୂପଣ ହେଉଛି ଆଉ କନ୍ୟା ଭ୍ରୂଣ ହତ୍ୟା କହିବେ?
0: ଦେଖନ୍ତୁ, କନ୍ୟାଟେ ଯୋଉ ଭ୍ରୂଣ ହତ୍ୟା କରାଯାଉଛି, ସେଟା ତ ନିହାତି ନିନ୍ଦନୀୟ, ନିହାତି ଗୋଟେ ଅମାନବୀୟ କାମ। ନିଶ୍ଚୟ ନିଶ୍ଚୟ, ଦେଖନ୍ତୁ, ଗୋଟେ କନ୍ୟା ସିଏ ହିଁ ଗୋଟେ ସୃଷ୍ଟିକର୍ତ୍ତା, ତାକୁ ଯଦି ଆମେ ମାରିଦବା, ସମାଜ ସୃଷ୍ଟି କେମିତି ହବ, ସମାଜ ଆଗକୁ କେମିତି ବଢିବ, ସେଇଟା ତ ନିହାତି ନିନ୍ଦନୀୟ କଥା। ନିଶ୍ଚୟ ଗୋଟେ ନାରୀ ଯଦି ଶିକ୍ଷିତ ହେଲା, ଗୋଟେ ସମାଜ ଶିକ୍ଷିତ ହେଇପାରିବ। ତେଣୁକରି କନ୍ୟା ଭ୍ରୂଣ ହତ୍ୟାକୁ ନିହାତି ଭାବରେ ମୁଁ ତାକୁ ନିନ୍ଦା କରିବି, ସେ ଗୋଟେ ନିହାତି ଅସାମାଜିକ ଘଟଣା।
1: ଆପଣଙ୍କ ଛୋଟବେଳେ ଯେମିତି ଗୁରୁ ଶିଷ୍ୟ ପରମ୍ପରା ଥିଲା, ଏବେର ଗୁରୁ ଶିଷ୍ୟ ପରମ୍ପରା ସେମିତି ଅଛି ନା କିଛି ବଦଳି ଯାଇଛି ବୋଲି ଆପଣ ଅନୁଭବ କରୁଛନ୍ତି?
0: ଗୁରୁ ଶିଷ୍ୟ ପରମ୍ପରା କହିଲେ ଆମେ ପ୍ରଥମେ ଦ୍ରୋଣ, ଏକଲବ୍ୟ, ଆରୁଣୀ, ଉପମନ୍ୟୁ ଏମାନଙ୍କ କଥା ଆମ ମନକୁ ଆସିଯାଏ। ଗୁରୁ ଆଉ ଶିଷ୍ୟ ମାନେ ମୁଦ୍ରାର ଦିଟା ପାର୍ଶ୍ୱ, ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ। କିନ୍ତୁ ଏବେ ଦେଖାଯାଉଛି ଯେ ଶିଷ୍ୟମାନଙ୍କର ଗୁରୁଙ୍କ ପ୍ରତି ସମ୍ମାନ କମିଯାଉଛି, ଏହାର ବିଭିନ୍ନ କାରଣ ସବୁ ରହିଛି। ସେଥିମଧ୍ୟରୁ ମୁଁ ଗୋଟେ ଗୁରୁ ହିସାବରେ ମୁଁ କହିବି, ଆମେ ନିଜକୁ ସେତିକି ସମ୍ମାନସ୍ପଦ ଭାବରେ ଉପସ୍ଥାପିତ କରିବା ଆବଶ୍ୟକ। ଛାତ୍ରଛାତ୍ରୀମାନଙ୍କୁ ନିଜର ସ୍ନେହ ଆଉ ପାଣ୍ଡିତ୍ୟ ବଳରେ ଆମେ ତାଙ୍କୁ ବାନ୍ଧି ରଖିବା, ଏମିତି ଯାହାଫଳରେ କି ଶିଷ୍ୟମାନେ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ସହିତ ଶିକ୍ଷାଦାନରୁ ବ୍ରତୀ ହେବେ ଆଉ ଗୁରୁ ଶିଷ୍ୟ ପରମ୍ପରା ପୁଣି ଥରେ ପୂର୍ବବତ୍ ବଜାରି ହେବେ।
1: ଆଜ୍ଞା, ଆପଣ ତ ଜଣେ ଶିକ୍ଷୟିତ୍ରୀ, ଏପର୍ଯ୍ୟନ୍ତ ଆପଣ ଅନେକ ଛାତ୍ରଙ୍କର ଭବିଷ୍ୟତ ଗଢିଥିବେ, ଆପଣଙ୍କର କେହି କେହି ଛାତ୍ରଛାତ୍ରୀ ବି କୋଉଠି ଭଲ ପଦବୀରେ ଥିବେ ବା ମଣିଷ ହିଁ ବାହାରିଥିବେ, ଖୁସି ଅନୁଭବ କରୁଥିବେ, ତା ସହିତ ଆପଣ କଣ ଅନୁଭବ କରନ୍ତି, କଣ ଚିନ୍ତା କରନ୍ତି ମନ ଭିତରେ?
0: ନିହାତି, ମାନେ ଯେତେବେଳେ ଆପଣ ଦେଖିବେ ଆପଣଙ୍କର ମାନେ ଛାତ୍ର ଗୋଟେ ଭଲ ପୋଜିସନରେ ଅଛି, ନିହାତି ଗର୍ବ ଅନୁଭବ ହୁଏ କି ଆପଣଙ୍କର ଛାତ୍ରଟା ଆସିକି ଆପଣଙ୍କୁ ମାନେ ପ୍ରଣାମ କରୁଛି, ନମସ୍କାର କରୁଛି, ଚିହ୍ନିକି ସେଥିରେ

0: ନିହାତି ନିଜକୁ ଗର୍ବିତ ଅନୁଭବ କରେ।
1: ଆଜ୍ଞା, ଆପଣ ଆପଣଙ୍କର ଶିକ୍ଷକତା ଜୀବନ ସାର୍ଥକ ହେଇଛି ବୋଲି କେବେ ଭାବିଛନ୍ତି? କେବେ ମନ ଭିତରେ ସେମିତି ଭାବନା ଆସିଛି?
0: ହଁ, ଏଇ ଶିକ୍ଷକତା ଜୀବନ ସାର୍ଥକ ନିଶ୍ଚୟ ହେଇଛି। ଆଉ ଏଇ ଶିକ୍ଷକତା ଜୀବନକୁ ମୁଁ ମାନେ ଜୀବନର ଗୋଟେ ବ୍ଲେସିଂ ମାନେ ମୋର ଗୋଟେ ଆଶୀର୍ବାଦ ବୋଲି ଭାବେ। କାହିଁକି ନା ମୁଁ ମାନେ ନିଜର ଦୁଃଖ ଭିତରେ ମୁଁ ଯାଇକି ପିଲାମାନଙ୍କ ସହିତ ମୁଁ ପିଲା ହେଇଯାଏ, ପିଲାମାନଙ୍କ ସହିତ ଯୋଉ ସମୟ ବିତାଏ ସେଥିରେ ମୁଁ ମୋ ଦୁଃଖକୁ ଭୁଲିଯାଏ। ପିଲାମାନଙ୍କ ସହିତ ପିଲା ହେଇଯିବା ପାଇଁ ମତେ ଭଲ ଲାଗେ। ସେମାନେ ଯୋଉ ଦୌଡ଼ି ଆସନ୍ତି ଦିଦି ଆସିଲେ ବୋଲି, ସେ ଯୋଉ ସ୍ନେହ, କାହାର ଜନ୍ମଦିନଟି ସେ ଖୁସିରେ ଛୁଆମାନେ ଦୌଡ଼ି ଆସନ୍ତି ଦିଦି ମୋର କାଲି ଜନ୍ମଦିନ ଥିଲା ଚକୋଲେଟ୍, ଏସବୁ ଯୋଉ ଅନୁଭୂତି, ଇଏ ଗୋଟେ ଗୋଟେ ମାନେ ପ୍ରକୃତିରେ ବହୁତ ଖୁସି ଲାଗେ।
1: ସେଗୁଡିକ ନିଶ୍ଚିତ ଭାବେ ନିଆରା ଅନୁଭୂତି, ସେ ଅନୁଭୂତିକୁ ଆଉ କାହା ସହିତ ତୁଳନା କରିହବନି। ଯୋଉ କଥା ଆପଣ କହିଲେ ଯେ ମଣିଷ ଯେତେ ମନରେ ଦୁଃଖ ଥାଉ ଯାହା ଥାଉ, ଯଦି ପିଲାମାନଙ୍କ ନିଜର ଛାତ୍ର ଛାତ୍ରୀ କୁନି କୁନି ପିଲାମାନଙ୍କ ମୁହଁ ଦେଖିଦେଲେ, ସେମାନଙ୍କର ହସ ଦେଖିଦେଲେ, ନିଜ ମୁହଁରେ ଯୋଉ ସେଇ ଖୁସିଟା ଫୁଟି ଉଠେ, ହସ ବାହାରି ଆସେ, ତେଣୁ ନିଶ୍ଚିତ ଭାବେ ପିଲାମାନେ ଚାରିପାଖରେ ଥିଲେ, ଶିକ୍ଷକ ବା ଶିକ୍ଷୟତ୍ରୀଙ୍କୁ ଭଲ ଲାଗୁଥିବ, ସେଇ ପରିବେଶ
0: ପିଲା ହେଇଯିବାକୁ ଭଲ ଲାଗେ।
1: ପିଲାଙ୍କ ସହିତ ପିଲା ହେବାକୁ ନିଶ୍ଚିତ ଭାବେ ଭଲ ଲାଗେ। ଯେତେ ଦୁଃଖ ଥିଲେ ବି ଦୁଃଖ ଭୁଲି ଯିବ ମଣିଷ। ଆମେ ବେଳେବେଳେ ଏମିତି ଦେଖୁଛନ୍ତି ଖବର କାଗଜରେ ହଉ ବା ସମ୍ବାଦପତ୍ର, ଯେତେବେଳେ ଆମେ ନ୍ୟୁଜରେ ଦେଖୁଛନ୍ତି ସମ୍ବାଦ, ଏମିତି ହଉଛି ବେଳେବେଳେ ଛାତ୍ର ବା ଛାତ୍ରୀଟିଏ ସେ ବହୁତ ଚାପଗ୍ରସ୍ତ ହେଇକି ପରୀକ୍ଷା ସମୟରେ ଆତ୍ମହତ୍ୟା କରିବାକୁ ସେମାନେ ପଛଉ ନାହାନ୍ତି। ପିଲାଙ୍କର ମାନସିକତା ଏମିତି କାହିଁ ହଉଛି? ବା ତାଙ୍କୁ ଚାପମୁକ୍ତ କରିବାରେ, ପିଲାମାନଙ୍କୁ ସାହସ ବା ଧୈର୍ଯ୍ୟ ଧରାଇବାରେ ଅଭିଭାବକ ମାନଙ୍କର କଣ ଦାୟିତ୍ୱ ରହିବା କଥା? ଆଉ ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କର କଣ ଦାୟିତ୍ୱ ରହିବା କଥା ପିଲାଙ୍କ ପ୍ରତି?
0: ଦେଖନ୍ତୁ, ଏ ସବୁ କ୍ଷେତ୍ରରେ ମୁଁ ଅଭିଭାବକ ମାନଙ୍କୁ ନିଶ୍ଚୟ କହିବି ଯେ ପିଲାମାନଙ୍କୁ ଅଧିକ ମାନସିକ ଚାପ ଦିଅନ୍ତୁ ନାହିଁ, ଯେ ମୋ ପିଲା ଯେ ତାଙ୍କ ପିଲା ରଖିଲା 90%, ମୋ ପିଲା ବି 90% ରଖିବ, ନାହିଁ। ସେଟା ସବୁ ପିଲାଙ୍କର ମାନସିକ ସ୍ତର ସମାନ ନଥାଏ। ପିଲାଟି ସହିତ ଆପଣ ସାଙ୍ଗ ଭଳି ମିଶନ୍ତୁ, ବ୍ୟବହାର କରନ୍ତୁ, ଯାହାଫଳରେ ପିଲାଟି ଭୟ ନ କରିକି ନିଜ ମନ କଥା ସେ ଆପଣଙ୍କ ପାଖରେ କହିପାରିବ। ପିଲାର ଯେଉଁ ପ୍ରତିଭା ଅଛି ସମସ୍ତେ ଶିକ୍ଷା କ୍ଷେତ୍ରରେ ଆଗେଇବେ ସେଇଟା ନୁହଁ, ତାର ଯେଉଁ ବି ମାନେ ଅନ୍ତର୍ନିହିତ ଗୁଣାବଳୀ ଅଛି ସେଇ ପ୍ରତିଭାକୁ ଚିହ୍ନିକି ତାକୁ ଆଗେଇ ନେବାକୁ ସହଯୋଗ କରନ୍ତୁ। ତାପରେ ବି ପିଲାମାନଙ୍କର ତାର ଅନ୍ତର୍ନିହିତ ଗୁଣାବଳୀକୁ ଆଗେ ଆମେ ଚିହ୍ନିବା, ପିଲାଟି କୋଉଥିରେ ତାର ରୁଚି ରଖୁଛି, କୋଉଥିରେ ସେ ଖୁସି ହଉଛି। ସବୁ ପିଲା ଶିକ୍ଷା କ୍ଷେତ୍ରରେ ଆଗେଇବେ ସେମିତି କିଛି ତାର କିଛି ମାନେ ନଥାଏ। ଆପଣମାନଙ୍କ ପରି ଗଣମାଧ୍ୟମ ଦ୍ୱାରା ବି ଶିକ୍ଷା ସମ୍ବନ୍ଧୀୟ ଏମିତି ସବୁ କାର୍ଯ୍ୟକ୍ରମ ଯୋଉ ପ୍ରସାରିତ ହଉଛି ସେଥିରେ ଶିକ୍ଷକ ଶିକ୍ଷୟତ୍ରୀ ତା ଛଡା ଅଭିଭାବକ ମାନଙ୍କ ପାଇଁ ବି ବହୁତ ମାନେ ଶିକ୍ଷା କ୍ଷେତ୍ରରେ ପିଲାମାନେ ବି ବହୁତ ଆଗ୍ରହୀ ହେବେ, ଆଉ ତା ଛଡା ଅଭିଭାବକ ମାନେ ବି ସଚେତନ ହେଇପାରିବେ।
1: ନିଶ୍ଚିତ ଭାବେ ଯୋଉ କଥା କହିଲେ ଯେ ସବୁ ପିଲାଙ୍କର ମାନସିକ ସ୍ଥିତି ଠିକ ନଥାଏ, ତେଣୁ ଆମେ ନିଶ୍ଚିତ ଭାବେ ପିଲାମାନଙ୍କୁ ପଢିବା ପାଇଁ କହିବା, ତାଙ୍କୁ ବୁଝେଇବା, ନିଶ୍ଚିତ ଭାବେ ତାଙ୍କୁ ଚାପମୁକ୍ତ କରିବା ପାଇଁ ଅଭିଭାବକ ମାନେ ନିହାତି ରୂପେ ଚେଷ୍ଟା କରିବା କଥା। କାହିଁକି ନା ପିଲାଟିର ଜୀବନ ହଉଛି ସବୁଠାରୁ ମୂଲ୍ୟବାନ, ତେଣୁ ନିଶ୍ଚିତ ଭାବେ ସେ ବଞ୍ଚିକି ରହିଲେ ଆଗକୁ ବଢିବ, ପଢିବ, ଯାହା ବି କରିବ। ଏଇଠି ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତାମାନଙ୍କୁ ବା ଅଭିଭାବକ ମାନଙ୍କୁ କହିବା ଯେ ପିଲାଟିକୁ କେବେ ବି ଚାପଗ୍ରସ୍ତ କରନ୍ତୁନି, ତାକୁ ଚାପମୁକ୍ତ ରଖନ୍ତୁ। ତେବେ ନିଶ୍ଚିତ ଭାବେ ଏଭଳି ସବୁ ଅଭିଭାବକ ମାନେ ଯଦି ଚେଷ୍ଟା କରିବେ, ହୁଏତ ପିଲାମାନେ ଯୋଉ ଭୟରେ ଆତ୍ମହତ୍ୟା କରୁଛନ୍ତି ସେଇଟା ହୁଏତ ବନ୍ଦ ହେଇଯାଇପାରେ। ତେବେ ଆଜି ତ ଆପଣ ଜଣେ ଶିକ୍ଷୟତ୍ରୀ ହିସାବରେ ଶିକ୍ଷା ଆଉ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଅନେକ କିଛି କହିଲେଣି। ଶେଷରେ ଆଜି ଯୋଉ ଆମର ବସୁନ୍ଧରା କାର୍ଯ୍ୟକ୍ରମ ଶୁଣୁଛନ୍ତି ଶ୍ରୋତା ଭାଇ ଭଉଣୀ ମାନେ ବା ଲିସନର ମାନେ, ସେମାନଙ୍କୁ କଣ ମେସେଜ ଦେବେ, ବାର୍ତ୍ତା କଣ ଦେବେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ?
0: ଆମର ଶ୍ରୋତାମାନଙ୍କୁ ମୁଁ ନିଶ୍ଚୟ କହିବାକୁ ଚାହିଁବି ଯେ ଆଜିର ଶିଶୁ କାଲିର ଗୋଟେ ନାଗରିକ, ତାଙ୍କୁ ଆମେ ସମସ୍ତେ ଶିକ୍ଷା କ୍ଷେତ୍ରରେ ଆଗେଇବେ ସେଇଟା ନୁହଁ କି ଆପଣଙ୍କର ବଡ ହୋଇକି ସେ ଚିତ୍ରକଳାରେ ପାରଦର୍ଶିତା ଲାଭ କରିପାରେ କି ଭଲ ମାନେ ନର୍ତ୍ତକୀଟିଏ ହେଇପାରେ, ସମସ୍ତେ ଯେ ଶିକ୍ଷା କ୍ଷେତ୍ରରେ ଆଗେଇବେ ସେମିତି କିଛି ନାହିଁ। ତେଣୁ ଅଭିଭାବକ ମାନଙ୍କୁ ବି ମୁଁ କହିବାକୁ ଚାହିଁବି, ପିଲାମାନଙ୍କୁ କୌଣସି ମାନସିକ ଚାପ ଦିଆଯାଉନି କି ସିଏ 90% ରଖିବୁ, ସମସ୍ତେ ଚାକିରିଟାକୁ ହିଁ ମାନେ ଗୋଟେ ସରକାରୀ ଚାକିରିକୁ ସମସ୍ତେ
1: ପ୍ରାୟୋରିଟି ଦେଉଛନ୍ତି,
0: ପ୍ରାୟୋରିଟି ଦେଉଛନ୍ତି କି ମାନେ ମୋ ପିଲା ପାଠ ପଢିଲେ ଚାକିରି କରିବ, ସେମିତି ନୁହଁ। ପିଲା ମାନେ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ଜୀବିକା ସିଏ ତାର ଆପଣେଇ ପାରିବ, ତେଣୁକରି ପିଲାମାନଙ୍କୁ ମାନସିକ ଚାପରୁ ମୁକ୍ତ କରନ୍ତୁ।
1: ଯାହା ହଉ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ, ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଭୂମିକା ସମ୍ପର୍କରେ ଅନେକ କିଛି କହିଲେ, ସେଇଥିପାଇଁ ଆମ ବସୁନ୍ଧରା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରହୁଛୁ, ନମସ୍କାର।
0: ନମସ୍କାର।
2: ଆପଣମାନେ ଶୁଣିଲେ ତ କେତେ ସୁନ୍ଦର ଭାବରେ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଭୂମିକା ସମ୍ପର୍କରେ କହିଲେ।

ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କର ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http/awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ଆଜି ଆସନ୍ତୁ କାର୍ଯ୍ୟକ୍ରମରେ ଜାଣିବା ଡିଜିଟାଲ ଇଣ୍ଡିଆ ଯୋଜନା ସମ୍ପର୍କରେ। ଆଜି ଆମ ଜୀବନ ବହୁତ ସୁବିଧା ଏବଂ ସରଳ ହୋଇପାରୁଛି। ଏହା କେବଳ ସମ୍ଭବ ହୋଇପାରିଛି ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା। ମନେ ପକାନ୍ତୁ ତ ଭଉଣୀ, ଆଗରୁ ଆମେମାନେ ଚିଠି ଲେଖୁଥିଲେ, କିନ୍ତୁ ଏବେ ଗୋଟିଏ ମିନିଟ୍ରେ ମେସେଜ ଆମେ ଅନ୍ୟ ଜଣକୁ ଦେଇପାରୁଛନ୍ତି। ତା ଛଡ଼ା ଅନେକ ଇନଫର୍ମେସନ ମଧ୍ୟ ଆମେ ଖୁବ୍ କମ୍ ସମୟରେ ପାଇପାରୁଛନ୍ତି। ଡିଜିଟାଲ ଇଣ୍ଡିଆ ଯୋଜନା ପ୍ରଥମେ 2015 ଜୁଲାଇ 1 ଆରମ୍ଭ ହୋଇଥିଲା। ଏହି ଯୋଜନା ଦ୍ୱାରା ଗ୍ରାମୀଣ ଅଞ୍ଚଳର ଲୋକମାନେ ଅଧିକ ସୁବିଧା ପାଇପାରୁଛନ୍ତି, କାହିଁକି ନା ସେମାନେ ଅନ୍ଲାଇନ୍ ଗ୍ୟାସ୍ ବୁକିଂ କରିପାରୁଛନ୍ତି। ଡିଜିଟାଲ ଇଣ୍ଡିଆ ଯୋଗୁଁ ଆମେମାନେ ଖୁବ୍ ସୁବିଧାରେ ଜଣେ ଅନ୍ୟ ଜଣଙ୍କ ପାଖକୁ ଟଙ୍କା ପଠାଇ ପାରୁଛନ୍ତି। ତା ସହିତ ଘରେ ବସି ଆମେ ଗ୍ୟାସ୍ ବୁକିଂ କରିପାରୁଛନ୍ତି, ବସ୍, ରେଳ ବା ଏରୋପ୍ଲେନ୍ର ଟିକେଟ୍ ମଧ୍ୟ ବୁକ୍ କରିପାରୁଛନ୍ତି। ଘରେ ବସି ଆମେ କମ୍ପ୍ୟୁଟର, ମୋବାଇଲ ବା ଲ୍ୟାପ୍ଟପ୍ ଦ୍ୱାରା କିଛି କ୍ଷଣ ମଧ୍ୟରେ ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରୁଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ଅଞ୍ଚଳରେ ଇଲେକ୍ଟ୍ରୋନିକ୍ ମିଡିଆକୁ ଇଣ୍ଟ୍ରୋଡ୍ୟୁସ୍ କରିବା ବା ପ୍ରଚଳନ କରିବା। ତା ଛଡ଼ା ଗାଁର ଲୋକମାନଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ନେଟୱାର୍କ ସହିତ ଯୋଡ଼ିବା, ବିଜ୍ଞାନ ଏବଂ ପ୍ରଗତି କ୍ଷେତ୍ରରେ ନୂଆ କୀର୍ତ୍ତିମାନ ଗଢ଼ିବା, ଦେଶକୁ ଡିଜିଟାଲ ରୂପରେ ସଶକ୍ତ କରିବା। ତା ଛଡ଼ା ଡିଜିଟାଲ ଇଣ୍ଡିଆ ସମାଜ ଏବଂ ଲୋକମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଉଛି। ଡିଜିଟାଲ ଇଣ୍ଡିଆର ଉଦ୍ଦେଶ୍ୟ ମଧ୍ୟ ହେଉଛି ସମାଜରେ ପରିବର୍ତ୍ତନ ଆଣିବା, ଇଲେକ୍ଟ୍ରୋନିକ୍ ଉତ୍ପାଦ ଏବଂ ସେବାଗୁଡ଼ିକର ଉପଯୋଗକୁ ଉପରକୁ ଉଠାଇବା। ତେବେ ଆସନ୍ତୁ ଆମେ ସମସ୍ତେ ଡିଜିଟାଲ ଇଣ୍ଡିଆ ଯୋଜନା ସମ୍ପର୍କରେ ଜାଣିବା ଏବଂ ଏହି ଯୋଜନାର ଲାଭ ଉଠାଇବା।

ଶୁଣିଲେ ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ସଞ୍ଜୁଶ୍ରୀ ବୃନ୍ଦାବନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମେ 13 ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ 27 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30 ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ

0: ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି, ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି, ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है, हम सभी 140 करोड़ देशवासी उस संकल्प में जुड़े, ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ବାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, 2014 ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ, ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜି ରାମଜେ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26 ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
2: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए। नियमों को अंतिम रूप देने में कुछ समय लग सकता है, इसलिए कोई दिक्कत मजदूरों को ना आए और विकास का जो महायज्ञ ग्रामीण भारत के गांव का वो भी चलता रहे, इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का।
0: ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ। ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଲ୍ପିଜି ସଂଯୋଗକୁ ପିଏନ୍ଜିକୁ ପରିବର୍ତ୍ତନ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି। ସରକାର ଏଭଳି କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି।
3: ଗ୍ଲୋବାଲ ସିଚୁଏସନ କା ଫାଇଦା ଉଠାକେ କୁଛ ଲୋକମାନେ ଆର୍ଟିଫିସିଆଲ ସର୍ଟେଜେସ କରନେ କି କୋଶିଶ କି ହୈ, ଏକଦମ ହମନେ ଉସପେ କ୍ରାକଡାଉନ କର ଦିଆ। କୋଇ କମି ନହିଁ ହୈ, ନା ସିଏନଜି କି କମି ହୈ, ନା ପାଇପ ଗ୍ୟାସ ଲୋକୋ କେ ଘରୋ ମେ ଜା ରହେ, ଇନଫ୍ୟାକ୍ଟ ଏଲପିଜି କେ ହମ କନଭର୍ଟ କର ରହେ ହୈ ଇନଟୁ ପିଏନଜି କନେକ୍ସନ।
0: ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆଦିଲ୍ଲୀରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସାକ୍ଷାତ କରିଥିଲେ। ସେହିଭଳି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ ଗତ ସୋମବାର ଦିନ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 125,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମସିହା ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି।

0: ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक।
0: आपण माने आंचलिक संवाद सुनचंती आकाशवाणी कटक केंद्र रो। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାମ ସିଂହ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହା ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି 3 ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1,200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା

କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କର ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: आकाशवाणी कटक प्रचार करुछु।

ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ପ୍ରସାରଣ ସେବା ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥା।

ଆପଣ ଶୁଣିଲେ ବାବୁଲ ସୁପ୍ରିୟଙ୍କ କଣ୍ଠରୁ ପୁନେଇ ଜନ ଆଲବମ୍ରୁ ଏହି ଗୀତ। ଗୀତଟିକୁ ରଚନା କରିଥିଲେ ନରେନ୍ଦ୍ର ବେହେରା, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର।

0: ଆପଣ ଶୁଣିଲେ ଫ୍ୟାମିଲି ନମ୍ବର ୱାନ୍ କଥାଚିତ୍ରରୁ ଏହି ଗୀତ। ଗୀତଟି ପାଇଁ କଣ୍ଠଦାନ କରିଥିଲେ ତପୁ ମିଶ୍ର ଏବଂ ମାନସ ପ୍ରୀତମ। ରଚନା ବାପୁ ଗୋସ୍ୱାମୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ଼ଲି ରଥ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ଏବେ ଚାଲନ୍ତୁ ଶୁଣିବା ନିବେଦିତାଙ୍କ କଣ୍ଠରୁ ଜାଣିନା ମୋ ଆଲବମ୍ରୁ ଗୋଟିଏ ଗୀତ। ଗୀତଟିକୁ ରଚନା କରିଛନ୍ତି ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯତୀନ୍ଦ୍ର ଦତ୍ତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ଚାଲନ୍ତୁ ଶୁଣିବା କୁମାର ସାନୁ ଏବଂ ଅଲକା ୟାଗ୍ନିଙ୍କ ମିଳିତ କଣ୍ଠରୁ ହମ୍ ହୋ ଗଏ ଆପ୍କେ କଥା ଚିତ୍ରରୁ ଗୋଟିଏ ଗୀତ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ନମସ୍କାର ଶ୍ରୋତା ବନ୍ଧୁ,
4: ଶୁଭ ସନ୍ଧ୍ୟା।
3: ଆଜିର ଆଇନା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କର ଉପସ୍ଥାପକ ଦୀପ୍ତି ରଞ୍ଜନ
4: ଆଉ ମୁଁ ସୀତା।
3: ଜାଣିଛ ଶୀତଲ, ମଣିଷଟିଏ କେବଳ ମଣିଷକୁ ନୁହେଁ, ବେଳେବେଳେ ପଶୁପକ୍ଷୀ ସ୍ଥାନ ଗଛଲତାକୁ ମଧ୍ୟ ଭଲ ପାଇ ବସେ।
4: ହଁ ଦୀପ୍ତି, ଆଉ ସେ ଭଲ ପାଇବାରେ ଭରି ରହିଥାଏ ନିବିଡ଼ତା। ସେ ଭଲ ପାଇବାରେ ନଥାଏ ଛଳନା, ନଥାଏ ପ୍ରତାରଣାର ଭୟ, ନଥାଏ ହାନି ଲାଭର ହିସାବ।
3: ହଁ ଶୀତଲ, ଏଇ ଯେମିତି ମଧୁମାଷ୍ଟ୍ରେ ନିଜର ସନ୍ତାନ ଭଳି ଭଲ ପାଇଛନ୍ତି, ନିଜ ବାଡ଼ିରେ ଥିବା ଆମ୍ବ ଗଛଟିକୁ ଯାହାର ନାଁ ସେ ରଖିଛନ୍ତି କାଳିଆ, ତାଙ୍କ ସୁଖ ଦୁଃଖ ହାନି ଲାଭ ଭଲମନ୍ଦ ସେ ସବୁ କାଳିଆ ସହିତ ହିଁ ବାଣ୍ଟିଥାନ୍ତି।
4: ଏମିତିକି ନିଜର ଅସୁସ୍ଥତା ସମୟରେ ମଧ୍ୟ ସେ ଭୁଲି ନାହାନ୍ତି କାଳିଆକୁ। ଆମ୍ବ ଗଛଟିକୁ ଭୁଲି ପାରିଛି ମଧୁମାଷ୍ଟ୍ରୀଙ୍କୁ, ସେ ମଧୁମାଷ୍ଟ୍ରୀଙ୍କ ସହିତ ତା ଜୀବନକୁ କାଟି ଦେଇଛି। ଶେଷରେ ମଧୁମାଷ୍ଟ୍ରୀଙ୍କ ଶେଷ ସମୟରେ ମଧ୍ୟ ସେ ନିଜକୁ ମଧୁମାଷ୍ଟ୍ରୀଙ୍କ ସବୁଠୁ ବଡ଼ କାମରେ ଲଗେଇ ଦେଇଛି।
3: ଏହି ପରିପ୍ରେକ୍ଷୀରେ ଆଜିର ଗଳ୍ପ ମଧୁମାଷ୍ଟ୍ରୀଙ୍କ ଗଛ, ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟପ୍ରକାଶ ନାୟକ।
4: ତେବେ ମଧୁମାଷ୍ଟ୍ରୀ ସବୁ ସମୟରେ ଆମ୍ବ ଗଛ କାଳିଆର ଯତ୍ନ ନେଉଥାନ୍ତି ଅବସର ସମୟରେ। ମଧୁମାଷ୍ଟ୍ରୀଙ୍କ ପତ୍ନୀ ମଧ୍ୟ କାଳିଆକୁ ଖୁବ୍ ଭଲ ପାଆନ୍ତି, ହେଲେ ମାଷ୍ଟ୍ରୀଙ୍କ ସବୁ ସମୟ କାଳିଆ ପାଇଁ ଦେଖି ମଝିରେ ମଝିରେ ବିରକ୍ତ ମଧ୍ୟ ହୁଅନ୍ତି।
5: ସମସ୍ତେ ତ ମାଷ୍ଟ୍ରୀ ମାଷ୍ଟ୍ରୀ କହୁଛନ୍ତି, ତମେ ତ ଚାକିରି ବାକିରି କଲନି, ଗାଁ ସ୍କୁଲରେ ସେମିତିରେ ପାଠ ପଢ଼େଇଲ, ଗାଁ ଛୁଆଙ୍କୁ 2 ଘରେ ପଢ଼ୁଛ, ଖାଲି ଶୁଖିଲାଟାରେ ମାଷ୍ଟ୍ରୀ।
6: ମୁଁ ତ ଚାକିରି କରିଥିଲି, ଅବଶ୍ୟ ତୁମ ସହ ବିବାହ ପୂର୍ବରୁ ଛାଡ଼ି ଦେଇଥିଲି। ମୋତେ ଚାକିରି ମିଳିନଥିଲା ତା ନୁହେଁ, ମିଳିଥିଲା ମୋ ବୋଉ ପାଇଁ ଛାଡ଼ିବାକୁ ବାଧ୍ୟ ହେଲି। ଜମିବାଡ଼ି, ଗାଈ ଗୋରୁ, ଗଡ଼ିଆ ପୋଖରୀ ଦେଖାଶୁଣା କରିବାକୁ କେହି ନଥିଲେ, ସବୁ ଉଜୁଡ଼ି ଯାଉଥିଲା। ଏଣେ ବୋଉର ଶ୍ୱାସିଆ ଦେହ, ପୁଣି 20 ଦରମା ଉପାନ୍ତ ଜାଗାରେ, ବୋଉକୁ ଏକୁଟିଆ ଛାଡ଼ି ଦେଇ କି ଚାକିରି କରିଥାନ୍ତି କାହିଁକି? ତମର କଣ ଅସୁବିଧା ହୋଇଛି କୁହ।
5: ନାଇଁ, ମୁଁ କଣ କହୁଥିଲି କି, ସବୁ ଜମିବାଡ଼ି ତ ଶାଗ ମୁଗ ଭଳି ଖଣ୍ଡକୁ ଖଣ୍ଡ ବିକିଦେଲ, ଏବେ ସେ ନଡ଼ିଆ ବାରିକୁ ଯେ କୋଉଦିନ ବିକି ନ ଦବ କିଏ ଜାଣେ, ମତେ କୋଉ କଥା କୁହ କି।
6: ସବୁ ସେଇ ସୁସା ପାଇଁ, ଆଇଟି ପଢୁଛି ବେଙ୍ଗାଲୁରରେ, ସେଇଠୁ ଯିବ ଆମେରିକା, ସେଠି ଖୁବ ବଡ ଚାକିରି ପାଇବ। ଏ ଖଣ୍ଡମଣ୍ଡଳରେ ସେମିତିକା ଚାକିରି କେହି କରିନାହାନ୍ତି, ନଡ଼ିଆ ବାରି କ'ଣ, ତା ଲାଗି ଭିଟା ମାଟି ବି ବନ୍ଧା ପକେଇଦେବି। ଏ ଗାଁରେ ସମସ୍ତେ ଜାଣିବେ ମଧୁମାଷ୍ଟ୍ରୀ ତା ପୁଅକୁ ମଣିଷ କରିବା ପାଇଁ କ'ଣ କ'ଣ କରିପାରେ। ତମେ ଦେଖିବ, ସେ ରୋଜଗାର କଲେ ଗୋଟିଏ ମାସ ଦରମାରେ ମାଣି କିଣିଦେବି, ଆଗେ ସେ ମଣିଷ ହେଉ।
5: ମଲା ମଲା, ଖରା ବେଳୁଟାରେ ଗାଁ ଛୁଆ ଆଜି କାହିଁକି ଆଇଛନ୍ତି, ତାଙ୍କୁ ସଞ୍ଜ ବେଳକୁ ଆସିବାକୁ କହିନଥାନ୍ତ? ଖରାବେଳେ ହାର ମାନିଆ କେଁ କେଁ କରି ଶିଖେଇବ, ଆଠ ଦିନ ହେଲା ତ ଶିଖୁଛନ୍ତି, ଇସ୍କୁଲରେ କି ସଭା ହେବ କେଜାଣି, କୋରସ ବୋଲିବେ, ଶାନ୍ତିରେ ଖୋଇ ପେଇ ଦେଉନାହାନ୍ତି, ଲୁଚ ଗାଳି ଖେଳୁଛନ୍ତି। ତମେ ଖାଇଦେଇ ଯା।

0: ଆଜି ଖଳାଟାକୁ ଖରକି ପାରିଲିନି, ଶୁଖିଲା ପତ୍ର ଗୁଡ଼ାକ ଜମା ହେଇଗଲାଣି। କାଲି ସକାଳେ ଖରକି ଦବା। ଏ ଆରେ ଛୁଆ ଟେକା ଫୋପାଡ଼ି ମାଇଲେ କି, ଏତେ ଢେମା ଗଦା ହେଇଛି।
1: ମାରନ୍ତୁ, ମୋର ସେଥିରେ ଆନନ୍ଦ। ଛୁଆ ଦଳ ଦଳ ଆସିବେ, ଝଡ଼େଇ ଖାଇବେ, ମୋର ସେଥିରେ ଖୁସି। ଆଜି କ'ଣ କଥା କହିଲା ବେଳକୁ ପେଲି ହେଲା ଭଳି ଲାଗୁଛ, ଔଷଧ ଖାଇଲନି? ମୁଁ ଜାଣିଛି ପଇସା ପତର ନଥିବ।
0: ସୁସାକୁ ବଳୁନି କି କ'ଣ, ତା ହାତରେ ପଇଲେ ନିଶ୍ଚୟ ପଠେଇବ। ବାହାର ଜାଗା, ପିଲା ଛୁଆଙ୍କୁ ନେଇ ଚଳିବା କ'ଣ କମ କଷ୍ଟ? ବୋଧେ ବ୍ୟସ୍ତରେ ଥିବ, ପଠେଇବ, ଦିନେ ପଠେଇବ, ନିଶ୍ଚୟ ପଠେଇବ।
1: କୋଉ ଦିନ ଆଉ ପଠେଇବ, ୟା ଭିତରେ ଯୁଗ ବିତିଗଲାଣି, ଖବର ଅନ୍ତର ଚିଠି ପତର କିଛି ତ ନାହିଁ। ସିଆଡ଼େ ସଂସାର କରି ରହି ସବୁ ଭୁଲି ଭାଲି ଗଲା, ତୁମେ ନିଜକୁ ପ୍ରବୋଧନା ଖାଲି ଦଉଛ।
0: କାଳେଇ, ମୋର ବିଶ୍ୱାସ ଅଛି ସିଏ ଆସିବ। ତା ହାତରେ ଗୋଟେ ଆଟାଚ୍ ଥିବ, ତା ଭିତରେ କେତେ କ'ଣ ଥିବ ଦେଖିବୁ। ମୋ ମନ ଯାହା କହୁଛି ସିଏ ଆସିବ, ଆମ୍ବ ପାଚିଲା ବେଳକୁ, ଖୁବ୍ ସୁଆଦିଆ ଆମ୍ବ ଖାଇବ, ତା ମନ ବୋଧ ହୋଇଯିବ।
1: ମତେ ବିକି ଦିଅ, ଗଛ ପୁଅ କଥା ମାନ।
0: ନା ନା,
1: ମୁଁ ଥାଇ କୋଉ କାମରେ ଲାଗିବି, ବେପାରୀ ଗଣ୍ଡା ଖଣ୍ଡେଟା କି ନଢ଼େଇ ଦିଅ, ଯିଏ ବେଶୀ ରେଟ୍ ଦବ ତାକୁ ଦେଇଦେବ। ବଡ଼ ଡାକ୍ତରଖାନା ଯାଇ ବଡ଼ ଡାକ୍ତର ପାଖରେ ଦେହ ଦେଖେଇ ଆସିବ। ଆଗଥର କହିଥିଲି, ମୋ କଥା ଶୁଣିଲନି, ମା ଚିକିତ୍ସା ନ ପାଇ ଆର ପାରିକୁ ଚାଲିଗଲେ, ଏଥିରେ ମୋ କଥା ମାନ, ଅବୁଝା ହୁଅ ନା।
0: ନା ନା, କ'ଣ କହିଲୁ କାଳେଇ, ତତେ ବିକିଦେବି, କେତେ ଯତ୍ନରେ କଷ୍ଟରେ ତତେ ଏଡ଼େ ବକଟରୁ ଏଡ଼େ କଲିଣି, କେତେ ବିପଦ ଆପଦ ଆସିଛି, ତୋ ଦେହରେ ହାତ ମାରିନି, ତୋ ଛାଇରେ ଟିକେ ବସିଗଲେ ଦୁଃଖ ଦୂରେଇ ଯାଇଛି, ଆଉଜି ଗଲେ ଦମ୍ଭ ଫେରି ଆସୁଛି। କଥା ହେଇ ବୁଢ଼ା ହେଇଗଲିଣି, ଆଉ କେଇଟା ଦିନ ତୋ ସାଙ୍ଗେ କଥା ହେବାକୁ, ତୋ ଛାଇରେ ଥକା ମଣ୍ଟେଇ ଦେବାକୁ। ମୁଁ ତ ପାଚିଗଲିଣି, କେତେବେଳେ କୋଉ କଥା, ତୁ ଏକା ଭରସା, ତୋ ମନକୁ ଏମିତିକା କଥା କେମିତି ଆସୁଛି। ନା ନା, କସ୍ମିନ କାଳେ ତତେ ବିକି ପାରିବିନି, ତୁ ବା ମୋ ପୁଅ।
1: ହଉ ତମେ ଯାଅ, ଟିକେ ଗଡ଼ପଡ଼ ହେଲେ ନିଦ ହେଇଯିବ, ପାଣି ପିଇବ, ଆଉ ଥଣ୍ଡାରେ ବସ ନା।
0: ପତ୍ରରୁ ଝର ଝର କାକର ନା ପାଣି କ'ଣ ପଡ଼ୁଛି ମୋ ଉପରେ, ମୁଁ ଯାଏ, ତୁ ଥା। ଏ ଅଣ୍ଟା ଧରିଛି ଯେ ହଠାତ୍ ଉଠି ହେଉନି। ହଉ।

0: ବୁଢ଼ାଟା ମରିଗଲା ନା କ'ଣ?
1: ଏ ବୁଢ଼ାଟା କାଲି ରାତି ଭଲ ଥିଲା, ଭାଗବତ ପଡ଼ୁଥିଲା।
0: ହଁ ତ।
1: ଆରେ କାଲି ଆମ ସାଇଆଡ଼େ ଯାଇଥିଲା ପରା।
0: ହଁ ମୁଁ ଦେଖିଥିଲି, ମୁଁ ବି ଦେଖିଥିଲି।
1: ଆରେ କ'ଣ କରିବା, ତା ପୁଅ ତ ଏଠି ନାହିଁ, ତା ପୁଅକୁ ଲଣ୍ଡନରେ ରହୁଛି।
0: ଯେତେ ଯାହା ହେଲେ ଭଲ ମଣିଷଟା, ଚାଲ ଆମେ ସମସ୍ତେ ଅଛେ, କ'ଣ କହୁଛ?
2: ହଁ ହଁ ଚାଲ।
1: ଆରେ ହରିଆ ସେମା, ଯା ସମସ୍ତଙ୍କୁ ଡାକେ।
3: ରବି ଭାଇ, ସମସ୍ତେ ତ ଡକା ହକା ହେଇ ଆସିଲେ, ସଞ୍ଜେ ସଞ୍ଜେ ବୋଧେ ବୁଢ଼ା ଭାଗବତ ପଢ଼ା ବାଦ ଚାଲିଯାଇଛି, ନାଠି ହେଇଗଲାଣି।
1: ଆରେ ନୀତି, ସବ କ'ଣ ଏଇଠି ପଡ଼ିବ, ଏମିତି ପଚିବ?
3: ମାଷ୍ଟରଙ୍କର ତ ସମ୍ପତ୍ତି ବାଡ଼ି କିଛି ନାହିଁ, ପୁଅ କି ପାଠ ପଢ଼ିଲା ଯେ, ସବୁ ବିକା ଭେଙ୍ଗା କରିଦେଲେ। ବୁଢ଼ୀ ବେଳକୁ ନଡ଼ିଆ ବାରି ଯାଇଥିଲା, ଏଇ ଘରଡିଓ ଖଣ୍ଡିକ, ଏଇନା ଟଙ୍କା କିଏ ଖର୍ଚ୍ଚ କରିବ?
1: ଆରେ କାଳେ ଏଇ ଗଛରୁ ଦିଖଣ୍ଡ ଡାଳ ଖୋସା, ଖଳା ସେମୁଣ୍ଡକୁ ପୋଡ଼ାପୋଡ଼ି କରିଦେବା, ତାପରେ ଯାହା ହବ।
3: ଏଇନା ତୁଠ କାମ, ଶୁଦ୍ଧି କାମ, ଖାଇବା, ଏସବୁକୁ ଭାବିଛ? ମୁଁ କ'ଣ କହୁଥିଲି କି, ବେପାରୀକୁ ଗଛଟା ଦେଇଦେଇଥିଲେ ସବୁ ଭଲରେ ହୁଅନ୍ତା।
1: ହଁ ନହେଲେ ସେଇଆ କର, କର୍ମ ଜିନିଷ ଲୁଗାପଟା ଭୋଜି ଭାତ ଏସବୁ ଦାୟିତ୍ୱ ତୁ ଟିକେ ନେ। ଯା ସରଞ୍ଜାମ ଯୋଗାଡ଼ କର, ଗାଁ ପରିକ୍ରମା କରି ସ୍କୁଲକୁ ନେବା, ସାମାକୁ ବାଉଁଶ ଆଣିବାକୁ ପଠା, ମୁଁ ଖଇ କୋଉଡ଼ି ଦେଖେ। ହଁ
0: ସରପଞ୍ଚ ବାବୁ, ଆଉ ମୁଁ ଟିକେ କହିଥାନ୍ତି।
1: ହଁ ହଁ ଆରେ କୁଷ୍ଠ କ'ଣ କହିବୁ କହ।
0: ମଧୁ ମାଷ୍ଟ୍ରେ ଗାଁରେ ସ୍କୁଲ ନଥିବାରୁ ନିଜସ୍ୱ ଉଦ୍ୟମରେ ମଗାମଗି କରି ଉତ୍କଳମଣି ବିଦ୍ୟାପୀଠ ଗାଁରେ କରିଥିଲେ ଓ ମୋତେ ହେଡ଼ମାଷ୍ଟର ଚାକିରି ଦେଇଥିଲେ। ମୁଁ ତାଙ୍କର ମୁଖାଗ୍ନି ଓ ଶୁଦ୍ଧିବାଦୀ କାମ କରିବାକୁ ଚାହୁଁଛି।
1: ଆଉ ଭଲ କଥା, ବୁଝିଲ କୃଷ୍ଣ, ତମେ ଠିକ ମଧୁ ମାଷ୍ଟ୍ରଙ୍କ ନୀତି ଆଦର୍ଶ ମାନି ଆସିଛ, ଏତିକି କଲେ ସେ ଖୁସି ହେବେ।
3: ମୁଁ ଚିଠା ପିଠା କରେ, ଟିକେ ସଞ୍ଜ ବେଳକୁ ଗାଁ ଲୋକେ ଏଇଠି ଏକାଠି ହେବା, ଟିକେ ବସି ଆଲୋଚନା କରିବା।
1: ହଁ ଚାଲ ରେ, ସବୁ ବନ୍ଧାବନ୍ଧି କର, ଚାଲ ଚାଲ ଚାଲ ଚାଲ।
0: ହଁ ହଁ ଚାଲ ଚାଲ ଚାଲ ଚାଲ ଚାଲ।

0: ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ନାଟକ ମଧୁ ମାଷ୍ଟରଙ୍କ ଗଛ, ଯାହାର ଉପସ୍ଥାପନାରେ ଥିଲେ ଶ୍ରୀକ୍ଷେତ୍ର କଳା ପରିଷଦ ଭୁବନେଶ୍ୱର କଳାକାରମାନେ, ନିର୍ଦ୍ଦେଶନାରେ ଥିଲେ ସତ୍ୟପ୍ରକାଶ ନାୟକ।
1: ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମଧୁ ମାଷ୍ଟରେ ଆଶିଷ ଦାସ, ମଧୁ ମାଷ୍ଟରଙ୍କ ପତ୍ନୀ ଭୂମିକାରେ ଜ୍ୟୋତି ମଲ୍ଲିକ, ଆମ୍ବ ଗଛ କାଳିଆ ଭୂମିକାରେ ବିଭ୍ରଞ୍ଚ ନାୟକ, ମଧୁ ମାଷ୍ଟରଙ୍କ ପୁଅ ସୁଷା ଭୂମିକାରେ ଗଣେଶ ମହାରଣା।

0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଚିଠି ଏବଂ ମେଲ୍ ମାଧ୍ୟମରେ ମତାମତ ଦେବାକୁ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟ 753001।
0: ଆମ ମେଲ୍ ଆଇଡି ହେଉଛି yv.aircc@gmail.com।
1: ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତିରଞ୍ଜନ,
0: ଆଉ ମୁଁ ଶୀତଲ
1: ରହୁଛୁ। ନମସ୍କାର।

ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବନସୁରଭି। ଆଜିଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ହରମୋହନ ସୋରେନ ଓ ତାଙ୍କ ସାଥୀ। ସନ୍ଧ୍ୟା 6:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ରାତି 10:00ରେ ଆକାଶବାଣୀ କଟକ କେନ୍ଦ୍ରରେ କରି ଶୁଣାଇବୁ ବିଶେଷ କାର୍ଯ୍ୟକ୍ରମ 12 ବର୍ଷର ସରକାର। ଆଜିର ବିଷୟବସ୍ତୁ ରହିଛି ଇନଫ୍ରାଷ୍ଟ୍ରକ୍ଚର। ରାତି 10:35ରେ ସିନି ତରଙ୍ଗ ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ବନ ସୁରଫି।

ବନସୁରଭୀ ରାଜି ଶୁଣିଲେ ସାନ୍ତାଳୀ ଗୀତ ପରିବେଷଣ କଲେ ହରମୋହନ ସୋରେନ ଓ ତାଙ୍କ ସାଥୀ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଶ୍ରୀରାମଚରିତ ମାନସ, ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଗାଡି ବୁଲୁଛି, ଆମର କାମ ହେଲା ଆକ୍ଚୁଆଲି ସେଗ୍ରିଗେସନ, ଆମେ ପ୍ରତ୍ୟେକ ଘର ଭିଜିଟ୍ କରୁଛୁ, ଲୋକଙ୍କୁ ବୁଝାଉଛୁ ଅଲଗା ଅଲଗା ଓଦା ଶୁଖିଲା ସବୁ ଅଳିଆ ଆମର ଦବା ପାଇଁ ଲୋକମାନେ ଦଉଛନ୍ତି। ଆମେ ମ୍ୟାଡାମ ପ୍ରତ୍ୟେକ ଦୋକାନ ସବୁ ଭିଜିଟ୍ କରୁଛୁ, ପଲିଥିନ୍ ର ବନ୍ଦ ବି ଆମେ କରିଛୁ, ତ ଯୋଉଠି ବି ଆମର ସୋଲ ସବୁ ଚୌପତି ଲୋକମାନେ ଖାଉଛନ୍ତି ସେଠି ବି ଆମେ ବାରଣ କରିଛୁ। ଚା ଷ୍ଟଲ ରେ ଆମେ ଯାଇକି ସେଠି ବି ଆମର ସଚେତନ କରାହେଇଛି, ସେଠି କାଚ ଗ୍ଲାସ ବି ଆମେ ୟୁଜ୍ କରିବା ପାଇଁ ଲୋକମାନଙ୍କୁ କହିଛୁ। ପ୍ରତ୍ୟେକ ଦୋକାନ ଆମେ ଯାଇକି ଭିଜିଟ୍ କରିକି ଡଷ୍ଟବିନ୍ ବି ଦେଖୁଛୁ, ଦୁଇଟା ଲେଖା ଡଷ୍ଟବିନ୍ ସେମାନଙ୍କୁ କୁହାହେଇଛି ରାସ୍ତାରେ ନ ପକେଇକି ଡଷ୍ଟବିନ୍ ରେ ପକେଇବା ପାଇଁ, ଦୋକାନ ପାଇଁ ସ୍ୱତନ୍ତ୍ର ରାତିରେ ବି ଗାଡି ବି ବୁଲଉଛୁ। ଦୋକାନ ଭାଇ ମାନେ ତ ଆଗରୁ ଯାହା ସଚେତନ ନଥିଲେ, ଏବେ ଟିକେ ସଚେତନ ହେଇଗଲେଣି, କଥା ମାନିକି ସେମାନେ ପତ୍ର ଚୌପତି ବି ୟୁଜ୍ କରୁଛନ୍ତି, ଡଷ୍ଟବିନ୍ ବି ସମସ୍ତେ ରଖିଲେଣି, ରାତିରେ ଯୋଉ ଗାଡି ବୁଲୁଛି ଗାଡିରେ ବି ସମସ୍ତେ ଅଳିଆ ବି ପକଉଛନ୍ତି।
1: ବିଭିନ୍ନ କାମ ପାଇଁ ଲୋକ ମାର୍କେଟ ଉପରକୁ ଆସୁଛନ୍ତି, ଏଥିପାଇଁ ଆମର ଶୌଚାଳୟର ବ୍ୟବସ୍ଥା କେମିତି କଣ ରହିଛି?
0: ଆଜ୍ଞା ରହିଛି ମ୍ୟାଡାମ, ଦୁଇ ପ୍ରକାର ଶୌଚାଳୟ ଆମେ ରଖିଛୁ। ଯେହେତୁ ଲୋକ ଟାଉନ ଉପରେ ବେଶୀ ଯିବା ଆସିବା କରୁଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆମର ଗୋଟେ ପବ୍ଲିକ ଶୌଚାଳୟ ରହିଛି, ଆଉ ବସ୍ତି ଭିତରେ ମ୍ୟାଡାମ ଆମର ଗୋଷ୍ଠୀ ଶୌଚାଳୟ ବି ରହିଛି। ଟଏଲେଟ୍ ତ ସବୁ ଲୋକଙ୍କର ଅଛି, ଆଜି କାମ କାର୍ଯ୍ୟରେ କି କଣ ଗ୍ୟାଦରିଂ, ଯେହେତୁ ଟାଉନ ରହୁଛି ଜାଗାର ଅଭାବ ରହୁଛି, ତ ସେଇଥିପାଇଁ ଗୋଷ୍ଠୀ ଶୌଚାଳୟ ମଧ୍ୟ ଆମର ରହିଛି ବସ୍ତି ଭିତରେ।
1: ତାର ପରିଷ୍କାର ପରିଚ୍ଛନ୍ନତା ଉପରେ ଆପଣମାନେ କେମିତି କଣ ଧ୍ୟାନ ଦେଉଛନ୍ତି?
0: ସେସବୁ ମ୍ୟାଡାମ ଆମର ଏସ୍ଏଚ୍ଜି ମାନଙ୍କୁ ସବୁ ହ୍ୟାଣ୍ଡ ଓଭର କରାହେଇଛି, ଏସ୍ଏଚ୍ଜି ମାନେ ତାର ଦାୟିତ୍ୱ ନେଉଛନ୍ତି, ପ୍ରତ୍ୟେକ ଦିନ ସେଟା ସେମାନେ କ୍ଲିନ୍ କରଉଛନ୍ତି, ତାହାକୁ ମଧ୍ୟ ମ୍ୟାଡାମ ଆମେ ସବୁ ଭିଜିଟ୍ କରୁଛୁ।
1: ଏଇଠି ତ ଆମର ଜଣେ ସ୍ୱଚ୍ଛ କର୍ମଚାରୀ ଭଉଣୀ ଅଛନ୍ତି, ତାଙ୍କ ସହିତ ଟିକେ କଥା ହଉଛୁ, କେମିତି କଣ ସେମାନେ ଯାଇକି ଫିଲ୍ଡ ଉପରେ କାମ କରୁଛନ୍ତି?
2: ଆଜ୍ଞା ନମସ୍କାର।
1: ନମସ୍କାର,
2: ମୋ ନାଁ ସୁସ୍ମିତା ମୁଖୀ, ୱାର୍ଡ ନମ୍ବର 11 ମୁଁ କାମ କରେ। ଆମେ ପ୍ରତ୍ୟେକ ଦିନ ସକାଳ 5:30-5:30 ଭିତରେ ଆସିକିନା ପ୍ରଥମେ ଏନ୍ଏଚ୍ ଝାଡୁ କରୁ, ଡ୍ରେନ୍ ଉପରୁ ତଳୁ ପୁରା ଝାଡୁ ସଫା ସୁତର କରିକିନା, ତାପରେ ଆମ ମ୍ୟାଡମ୍ ମାନେ କୁହନ୍ତି ଯେ ଆଜି କୋଉ ଗଳି କୋଉ ଏରିଆ ଝାଡୁ ହବ, କି ଆମେ ସେଇ ଏରିଆ ବି ଝାଡୁ କରିକିନା, ଯୋଉ ଯୋଉ କମ୍ପ୍ଲେନ୍ ବି ଥାଏ କେତେବେଳେ କେମିତି, ସେଗୁଡା ବି ସବୁ ମ୍ୟାଡମ୍ କହନ୍ତି, ଆମେ ସବୁ କ୍ଲିନ୍ କରୁ ଯାଇ।
1: ତ ଆପଣ ଏଇସବୁ କାମ ଯେତେବେଳେ କରନ୍ତି, ଏମିତି ପୁଣି କେବେ ମନରେ ଆସେ ନା ଏତେ ଅପରିଷ୍କାର କାମ ସବୁବେଳେ ଅଳିଆ ଆବର୍ଜନା ପଡୁଛି, ଏଗୁଡାକ ସବୁବେଳେ କିଏ କରିବ, ଏ କାମ ଛାଡିଦେବି?
2: ନା ମ୍ୟାଡମ, ଭାବିକି ବାହାରିଛି ଯେ କିଛି ସ୍ୱଚ୍ଛ କରିବି, ତାହେଲେ ସେଟା ଭାବିବି କାହିଁକି ଯେ ଏତେ ଅଳିଆ କାମ କରିବିନି, ସେଟା କେବେ ମନରେ ଆସିବି ନାହିଁ ଯେ ଏମିତି କାମ କରିବିନି, ସେଟା ଖୁସିରେ ଆମେ କରୁ, ଯୋଉଟା କି ଲୋକ ସ୍ୱଚ୍ଛତାରେ ରହିବେ, ରୋଗ କାହାକୁ କିଛି ନ ହବ।
3: ମୋ ନାଁ ହଉଛି ବିଜୟ ଲକ୍ଷ୍ମୀ ନାୟକ, ମୁଁ 11 ୱାର୍ଡ ର ସ୍ୱଚ୍ଛ ସାଥୀ ଭାବେ କାମ କରୁଛି। ମୋ ୱାର୍ଡରେ 14 ମାନେ ଗଳି ଅଛି, ସବୁ ଜିନିଷ ହେଇପାରିବନି ସବୁ ଗଳି, ସେଥିପାଇଁ ଆମେ ତାଙ୍କୁ ମାନେ କହିବା ପାଇଁ ପଡେ ଯେ ଆଜି ମେନ୍ ରୋଡ୍ ସରିଲା ପରେ ଏଇ ଦୁଇଟା ଗଳି ଝାଡୁ କରିବେ, ସେମାନେ ସେଇ ଦୁଇଟା ଗଳି କରିଦିଅନ୍ତି। ଆଉ ଡ୍ରେନ୍ ବି 14 ଅଛି, ତ ମ୍ୟୁନିସିପାଲିଟି 2 ୱାର୍କର ଡେଲି ଦିଅନ୍ତି ଆମକୁ, ଯୋଉ ଡ୍ରେନ୍ ଗୁଡା ବେଶୀ ମାନେ ମଇଳା ହେଇଯାଇଥାଏ, ମାନେ ରୋଟେଟ୍ ହୁଏ, ଯେମିତି ଆଜି 2 ଡ୍ରେନ୍ ହେଲା, କାଲି 2 ଡ୍ରେନ୍ ହେଲା, ଏମିତି ହେଇକି ସବୁଦିନ 2 ଡ୍ରେନ୍ ସଫା କରାଯାଏ। ସକାଳେ ପାଇଲେ ମାନେ ଆମର ଗୋଟେ ଦାୟିତ୍ୱ ସେଟା ଯେ କେମିତି ମେନ୍ ରୋଡ୍ଟା ସଫା ହେବ, ଜିମ୍ ଗୋଟେ ଅଛି, ଜିମ୍ଟା ସଫା ସକାଳୁ ନ କରେଇଲେ ପଳେଇ ଆସନ୍ତି ସମସ୍ତେ ଏକ୍ସରସାଇଜ୍ କରିବା ପାଇଁ। ସକାଳୁ ବାହାରିକି ଆମେ ଆଗେ ଲୋକମାନେ କୋଉଠି ଅଳିଆ ପକଉଛନ୍ତି, କୋଉଠି ରହିଯାଉଛି ଅଳିଆ, ଟ୍ରାକ୍ଟର ନେଇନି, ଆମେ ଫୋନ୍ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି, କି ଏଇଠି ଲୋକମାନେ ପକେଇ ଦେଇଛନ୍ତି, ଉଠେଇ ଦିଅନ୍ତୁ। ତାପରେ ଘର ଘର ଯୋଉ ଆମର ସ୍ୱଚ୍ଛ ସେବାରେ ଯାଉଛି, ଯେତିକି ପାରୁଛୁ ଆମେ ଦିନକୁ 10-20 ଘର ଭିଜିଟ୍ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
0: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି, ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି, ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ ସେଇ ବିଷୟରେ କହିବେ।
4: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଇକ। ମ୍ୟାଡମ ଆମର ଟୋଟାଲ 16 ଗାଡି ଚାଲୁଛି ସ୍ୱଚ୍ଛ ସେବାରେ, ଆମର 2 ଏମ୍ସିସି ଏମ୍ଆର୍ଏଫ୍, ୱେଲ୍ଥ ସେଣ୍ଟର 1, ୱେଲ୍ଥ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ, ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କାକୁ ହେଇଛି ଓଦା ଶୁଖିଲା ଅଲଗା ଅଲଗା ଦିଅନ୍ତୁ, ତ ସେଇ ହିସାବରେ ଆମର 8 ଗାଡି ଏପଟେ ଯାଏ, 8 ଗାଡି ସେପଟେ ଯାଏ। ଆଉ ସେଠି ଆମର ଏସ୍ଏଚ୍ଜି ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2 ଏସ୍ଏଚ୍ଜି ଗ୍ରୁପ କାମ କରୁଛନ୍ତି, ଆଉ ବ୍ରାହ୍ମଣୀ ଗାଁରେ 3। ତ ଏଠୁ ଗାଡି ଗଲା ପରେ ଏମ୍ଆର୍ଏଫ୍ ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ ବାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖା ହୁଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ୍ ଲାଗିଛି, ତାକୁ ଆମର ସବୁ କଟା ହୁଏ, ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ, ତାପରେ ଆମର ଗୋଟେ ସଲ୍ୟୁସନ୍ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ ଇଏମ୍ ସଲ୍ୟୁସନ୍ କହୁଛୁ, ଆମର ଦହି ଆଉ ଗୁଡ଼ରେ, ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, ସେ 45 ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ, ତାପରେ ସେ ତାକୁ ଆମ ଏସ୍ଏଚ୍ଜି ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ୍

0: ହଉଛି କେନ୍ଦୁଝରଙ୍କ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ୍ ସେଠି ଏନଗେଜ୍ ହେଇକି ଅଛନ୍ତି।
1: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡେ ବାର୍ତ୍ତା ରହିଛି ମୋର।

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

0: ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23 ବିଭାଗ ଓ 5 ନିର୍ଦ୍ଦେଶାଳୟରେ 205 ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଶ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ବଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍ମୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ତଥା କମିଟିର ସଭାପତି ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ 326, ବିଏସ୍ଏନ୍ଏଲ୍ର 66 4G ଟାୱାର ସ୍ଥାପନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଇଟିଡିଏ ପକ୍ଷରୁ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 420 ଗ୍ରାମର ତାଲିକା ଏବଂ PMGSY ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଟ୍ରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ବଣ୍ଟନ ଏବଂ କଳାବଜାର ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ ସାମଗ୍ରୀର ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ହରିଚନ୍ଦନପୁର, ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା पक्षर एक अपराध समीक्षा बैठक आरक्षी अधीक्षक शुभेन्दु कुमार पात्र अध्यक्षतार अनुषित हो जाए। बैठक में जिलार समस्त थानार अधिकारी और वरिष्ठ पुलिस कर्मचारी जोगद जिलार आपराधिक गतिविधि स्थिति एवं थानागुड़िकर विभिन्न मामलार अग्रगति संपर्क में बैठक में आलोचना होता। महिला और शिशु मान विरोध में घटुवा मामला निखोज शिशु पोक्सो आईन मादक द्रव्यर चोरा चलाण आईन श्रृंखला स्थिति आदि विषयगुड़िकर आरक्षी अधीक्षक पुलिस अधिकारी सह आलोचना कर उपयुक्त पदक्षेप नेबापई परामर्श देते। पश्चिमबंग दीघास्थित श्रीजगन्नाथ मंदिर धाम शब्द अपसारण कर गतकाली पश्चिमबंगर मुख्यमंत्री शुभेन्दु अधिकारी घोषणा करते। मुख्यमंत्री मोहन चरण माझी श्री अधिकारी एने पत्र लिखि अनुरोध करते। श्री माझी पत्र लिखिते दीघा जगन्नाथ धाम नामकरण श्रद्धालु भावावेग को आघात दे संक्रांत में मुख्यमंत्री श्री अधिकारी व्यक्तिगत भाव हस्तक्षेप करने को श्री माझी अनुरोध करते। मलकानगिरि जिले में निर्माणाधीन विमान बंदर कार्यर आज समीक्षा कर पूर्त विभाग रास्तार सर्वोच्च जंत्री शिवव्रत तिरिया विमान बंदर चली कार्यर समीक्षा करने सहित रनवे टिकेट काउंटर निर्माण कार्यर जांच कर सूचना अनुसार खूब शीघ्र विमान बंदर ट्रायल रन हो जमापड़। ओडिया भाषा साहित्य एवं संस्कृति विभाग आनुकूल्य गुरु केलुचरण महापात्र ओडिसी गवेषणा केन्द्र ठारे विशिष्ट नृत्यशिल्पी पद्मश्री माधवी मुदगल निर्देशन में आज ओडिसी नृत्य कर्मशाला आरंभ हो 12 तारीख पर्यंत चलो। गुरु केलुचरण महापात्र द्वारा संयोजित ख चंपू आधारित अभिनय पद्मश्री मुदगल प्रशिक्षण प्रदान करुछंती। कर्मशाला 50 अधिक नृत्यशिल्पी अंशग्रहण करिछंती। नुआपड़ा जिले में रविधान किणा प्रक्रिय वर्तमान सुधा 50 धान क्रय केन्द्र मध्यम 2577 जन चाषी ठार् 133,146 क्विंटाल धान किणाई जिला जोगाण विभाग पक्षर् चाषी मान सुविधाजनक परेश धान बिक्री करने सुजोग देवा सहित स्वच्छ और श्रृंखलित व्यवस्था सुनिश्चित करने जिला प्रशासन पक्ष आवश्यक पदक्षेप ग्रहण करम संवाददाता जनपद। दक्षिण पश्चिम बंगोपसगर में केतक स्थान पश्चिम केन्द्रीय उत्तर पश्चिम बंगोपसगर केतक अंचल खूब शीघ्र मौसुमी प्रवेश करिवार संभावना रही। यार प्रभाव में चलित सप्ताह शेष आड़ मौसुमी वायु ओडिशा को आगमन करने आंचलिक पाणीपाग विज्ञान केन्द्र पक्षर् अनुमान कर पाग अनुकूल थव्यर केतक स्थान में प्राक मौसुमी वर्षा लग रही। अंपक आसंता सोमवार पर्यंत राज्यर विभिन्न स्थान में कालबैशाखीर प्रभाव रहा वज्रपात सहित वर्षा होने अनुमान कर भारत निर्वाचित प्रधानमंत्री भाव सर्वाधिक दिन दायित्व निर्वाह कर इतिहास रचिले प्रधानमंत्री नरेन्द्र मोदी। प्रधानमंत्री को सम्मान जनाई केन्द्र कैबिनेट रे पारित होला संकल्प। सरकारी कार्य ओडिया भाषार व्यवहार नहीं आज आरंभ होला दुईदिनिया प्रशिक्षण शिविर। नीति आयोग बैठक में जोगदेवाई नूआदिल्ली गस्तरे मुख्यमंत्री एवं चलित सप्ताह शेष सुधा दक्षिण पश्चिम मौसुमी वायु राज्य को प्रवेश करने नहीं पाणीपाग विभाग अनुमान। आंचलिक संवाद आज ये
1: आपण कार्यक्रम शुणुंट आकाशवाणी कटक केन्द्र शुणु आज प्रसंग
2: आज प्रसंग निरंतर शासनर 12 वर्ष आलेख्य डॉक्टर सत्यनारायण पट्टनायक उपस्थापन में सुभाष चंद्र शतपथी। भारतीय गणतांत्रिक इतिहास एक नूतन अध्याय सृष्टि होई। प्रधानमंत्री नरेन्द्र मोदी देशर सबुठारु अधिक समय पर्यंत निर्वाचित प्रधानमंत्री भाव दायित्व निर्वाह करिसेंति। ए क्षेत्र में श्री मोदी पंडित जवाहरलाल नेहरू कार्यकाल अवधि को अतिक्रम करिसेंति। 2014 मे मास 26 तारीख में श्री मोदी भारत प्रधानमंत्री भाव शपथ ग्रहण करते। 1952 मसीहा मे मास 13 तारीख में पंडित नेहरू देशर निर्वाचित प्रधानमंत्री भाव शपथ ग्रहण कर 1964 मे मास 27 तारीख पर्यंत से प्रधानमंत्री भाव दायित्व निर्वाह करते। कार्यकाल 4398 दिन रही। एपर्यंत श्री मोदी प्रधानमंत्री भाव 4399 दिन दायित्व निर्वाह कर सारे जहाँकि भारत इतिहास सबुठ अधिक समय पर निर्वाचित प्रधानमंत्री भाव मान्यता प्रदान कर। श्री मोदी नेतृत्व में गठित एनडीए सरकार देश में विभिन्न क्षेत्र

0: ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର 12 ବର୍ଷ ସଫଳତାର ସହ ପୂରଣ ହୋଇଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। 12 ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚିସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ GST ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ପଙ୍କଜ ଏବଂ ପମିଙ୍କ ମିଳିତ କଣ୍ଠରୁ କେତୋଟି ଆଲବମ୍ ଗୀତ। ଗୀତଗୁଡ଼ିକ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଭକ୍ତ ପ୍ରସାଦ ବାରିକ।

0: ଆପଣ ଶୁଣିଲେ ପଙ୍କଜଙ୍କ କଣ୍ଠରୁ ଏ ଗୀତ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପମି ଏବଂ ପଙ୍କଜଙ୍କ ମିଳିତ କଣ୍ଠରେ ଶୁଣିଲେ କେତୋଟି ଆଲବମ୍ ଗୀତ। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସାତ ସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ। ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ। ଦେଶରେ ଏନ୍ଡିଏର ବାର ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି। ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ ସାତ ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି।
2: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
1: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାର ବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇ ଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
2: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए, जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
1: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5,00,000 କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
2: आज कैबिनेट में तीन फैसले लिए गए। एक फैसला अहमदाबाद में मेट्रो के विस्तार का है और दो फैसले अमरावती जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके दो फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
1: आपण माने संवाद सुनुछंते आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହି ଐତିହାସିକ ସଫଳତା କେବଳ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟ ଅବଧି ନୁହେଁ, ବରଂ ଜାତୀୟ ବିକାଶ ଯାତ୍ରାରେ ଏକ ରୂପାନ୍ତରୀକରଣ ଯୁଗର ପ୍ରତିଫଳନକୁ ଦର୍ଶାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭାନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଶ୍ରୀ ମୋଦିଙ୍କର ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଉଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟ ରାଷ୍ଟ୍ରମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଅଗଷ୍ଟ 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ NDA'ର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
4: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି,
5: 2017 ମସିହା ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି, ଶିକ୍ଷାଗତ କ୍ଷମତା, ଚିକିତ୍ସା ପ୍ରଦାନ କରିବା, ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ, 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପ ମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏଇ ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
4: ରାଜ୍ୟରେ ପ୍ରଥମ ଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
6: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOU ର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ 2-3 ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିଅରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିଅର ପଙ୍କଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ।
4: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ମସିହା ନଭେମ୍ବର 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
0: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 7:45 ବର୍ତ୍ତମାନ ଶୁଣନ୍ତୁ ଆମ ଚାଷବାସ। ହେଲେ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ଆପଣ ଶୁଣିବେ କିଛି ବିଜ୍ଞାପନ ପରେ।
7: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
8: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
9: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
8: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
10: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍

ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: जुहार मध्या भाई, जुहार जुहार।
1: जुहारे जुहारे गौरा भाई,
0: हाँ हाँ
1: ए देखो दिनबेला पाग
0: हाँ पा
1: आउ संज बेलू पाग
0: हाँ
1: केते
0: हाँ
1: कौन फरक रहुचे
0: फरक
1: हो।
0: तो पूरा पूरी फरक रहुचे। गतकाली कथा भी देखुन, आज कथा भी देखो। मैंने सकाळ जेतळे बिछणार मु उठिली, मैंने पाग को आगे देखिली, कोनी पाग आज सकाळ सकाळ एमिति कोन हलाणी, जेमिति पूरा शांत परिवेश, मैंने दिन बेला जेमिति करिदला, मैंने पाग चेंज हला। आउ पागर केते परिवर्तन मैंने देखो घटी जाउचे सांगे सांगे।
1: ପାଣିପାଗ ବାଲା ମଧ୍ୟ ସୂଚନା ଦେଇଛନ୍ତି, ବର୍ତ୍ତମାନ ଯେଉଁ କାଳ ବୈଶାଖୀ ଜନିତ
0: ବର୍ଷା,
1: ହଡ଼ ବର୍ଷା ଆମ କେନ୍ଦୁଝରର ଅନେକ ଜାଗାରେ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ଅଛି।
0: ହଁ ହଁ
1: ସେଥିପାଇଁ ଆଶା କରିବା ଯେଉଁ ଭାଇ ଭଉଣୀମାନେ
0: ହଁ ହଁ
1: ଯେତେବେଳେ ସେମାନେ ଟିକେ କଳାହାଣ୍ଡିଆ ମେଘ ଦେଖୁଛନ୍ତି
0: ହଁ ହଁ
1: ଆଉ
0: ହଁ
1: ସେମାନେ ବାହାର ଜାଗାରେ ନ ରହି ବରଂ ନିଜ ଘରକୁ କେମିତି ତରତର ହେଇ ଫେରି ଆସିବେ ସେହି ବ୍ୟବସ୍ଥା କରିଥାନ୍ତୁ।
0: କିନ୍ତୁ ମୁଖ୍ୟ କଥା ହେଉଛି ଯେଉଁ ଅଦିନିଆ ବର୍ଷା, କୁଆପଥର ବର୍ଷା, ତା ସାଙ୍ଗରେ ଯେଉଁ ବଜ୍ରପାତର ସମ୍ଭାବନା ରହୁଛି,
1: ସେଇଟା ଏଇନା
0: ହଁ
1: ବେଶୀ ଟିକେ ଭୟ।
0: ସେଇଟା ହେଉଛି ବହୁତ ବଡ଼
1: ଏଇ
0: ଭୟ।
1: ନିକଟରେ ପା ଆମ କେନ୍ଦୁଝରର
0: ହଁ
1: ଏ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ତାଙ୍କର ପନିପରିବା ତୋଳିବା ପାଇଁ ଉପରଓଳି ଯାଇଛନ୍ତି,
0: ହଁ ହଁ
1: ଆକାଶରେ କଳାହାଣିଆ ମେଘ ଟିକେ ଦେଖାଦେଲା, ତରତର ହେଇକି ଘରକୁ ଲେଉଟୁଛନ୍ତି, ଏ ବାଟରେ କୋଉ କୁଟା ଭାଡ଼ି ପାଖରେ ରହିଯାଇଥିଲେ,
0: ହଁ ହଁ
1: ସେଇଠି ପା ତାଙ୍କ ଉପରେ ବଜ୍ର ପଡ଼ିଗଲା।
0: ସେଇ କଥା ତ ମାଧ୍ୟମେ। ଆଉ ଗୋଟେ ବହୁତ ଦୁଃଖର ବିଷୟ, 6 ବର୍ଷର କି 7 ବର୍ଷର ବାଳକଟିଏ ସେ ବଜ୍ରପାତର ଶିକାର ହେଇଥିଲା। ବିଚରା ତା ମାଆ ଟିକେ କୋଉ ଆଶ୍ରୟ ନେଇଥିଲା କୋଉ ଜାଗାରେ, ତାକୁ ସେ ଛତା ଧରିକି ଯାଉଥିଲା, ତାକୁ ବି ବଜ୍ରପାତ ମାରିଲା ଯେ ସେଇଠି ହିଁ ବଜ୍ରପାତର ସେ ଶିକାର ହେଲା ଭାଇ।
1: ସେଥିପାଇଁ ଅନ୍ତତଃ ବର୍ତ୍ତମାନର ବେଳକାଳ ଯାହା ହେଇଛି
0: ହଁ ହଁ
1: ଆମେ ଆଶା କରିବା ଆପଣମାନଙ୍କର ଯେତେ ଯାହା କାମ
0: କାମ
1: ଥାଉ
0: ଥାଉନା
1: ନା
0: କାହିଁକି,
1: କାହିଁକି
0: ହଁ
1: ଯଦି କଳାହାଣ୍ଡିଆ ମେଘ ଟିକେ ଦେଖାଦେଲା
0: ହଁ ହଁ
1: ତାହେଲେ ଗଛ ଠାରୁ ବିସ୍ତୀର୍ଣ୍ଣ ପଡ଼ିଆ ଠାରୁ
0: ଖୋଲା ଜାଗା ଠାରୁ ଯେତେ ସମ୍ଭବ ନିଜକୁ ଦୂରେଇ ରଖି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଭାଇ ଚେଷ୍ଟା କରିବା।
1: ତା ସହିତ କାଳବୈଶାଖୀ ବର୍ଷା ମଝିରେ ମଝିରେ ଯେମିତି ହେଉଛି
0: ହୁଁ
1: ସେଇଟାକୁ ଉପଯୋଗ କରିକି ବର୍ତ୍ତମାନ ସରିକି ଯେଉଁ ଚାଷୀ ଭାଇମାନେ ତାଙ୍କ କ୍ଷେତକୁ ଯେଉଁ ଖରାଟିଆ ହଳ କରେଇ ପାରି ନାହାନ୍ତି ସେମାନେ ମଧ୍ୟ ଅଣ୍ଟା ଭିଡ଼ନ୍ତୁ, କାହିଁକି ନା ରଜଟା ଆମର ପାଖେଇ ଆସିଲାଣି। ରଜ ବେଳକୁ ତ ଆମର ବସୁମାତାକୁ ଆଘାତ ଦେବା ନାହିଁ ଯେଉଁ ପରମ୍ପରା ରହିଛି, ସେଥିପାଇଁ ଟିକେ ଚାଷୀ ଭାଇ ବିଶ୍ରାମ ନିଏ। ତା ପୂର୍ବରୁ କେମିତି ଆମେ ଜମିକୁ ଟିକେ ଓଲଟ ପାଲଟ କରିଦେଇଥିବା ସେଇ ବ୍ୟବସ୍ଥା ଯଦି କରିଦେଇଥିବେ ତାହେଲେ ପରବର୍ତ୍ତୀ ସମୟରେ ଆପଣ ସେ ଧୂଳି ତଳି ପକାନ୍ତୁ କିମ୍ବା କାଦୁଅ ତଳି ପକାନ୍ତୁ, ସେଇଟା କରିବା ପାଇଁ ବହୁତ ସୁବିଧା ହେବ,
0: ବହୁତ ସୁବିଧା ହେବ। ସେଇ କଥା ତ ଆମେ ବୈଠକ କରେ ବହୁତ ଥର ଆମ ଚାଷୀ ଭାଇ ଓ ଭଉଣୀମାନଙ୍କୁ ସୂଚାଇ ଦେଇଛନ୍ତି, ଯେଉଁ ଖରାଟିଆ ହଳ ଜମି ଓଲଟ ପାଲଟ କରିଦେଲେ ଆମ ପାଇଁ ବହୁତ ଭଲ ହେବ।
1: ହଁ ହଁ ତେବେ ଗୌରା ଭାଇ,
0: ହଁ ହଁ
1: ଦେଖୁ ଦେଖୁ ତ ରଜଟା ପାଖେଇ ଆସିଲାଣି,
0: ପହଞ୍ଚି ଆସିଲାଣି। ହଁ ସେଇ କଥା, ଯେଉଁ ବାହାର ରାଜ୍ୟର ସବୁ ଆମର ଶ୍ରମିକ ଭାଇ ଓ ଭଉଣୀମାନେ ଆମ କାମ କରୁଥିଲେ, ଘର ମୁହାଁ ସବୁ ହେଇଛନ୍ତି। ବାହାର ରାଜ୍ୟ କ'ଣ, ଅଲଗା ଯିଏ ଯେଉଁଠି କାମ କରୁଥିଲେ ବି ନିଜ କର୍ମକ୍ଷେତ୍ରରୁ କିଛି ଦିନ ପାଇଁ ବିରାମ ନେଇକି ଆମ ଓଡ଼ିଶାର ବଡ଼ ପର୍ବ ରଜ ପର୍ବକୁ ମାନିବା ପାଇଁ ଘର ବାହୁଡ଼ା ସବୁ ହେଉଛନ୍ତି।
1: ଏ ଆମ କେଉଁଝରିଆ ମାନଙ୍କର
0: ହଁ
1: 2ଟା ପର୍ବ, ଗୋଟେ ହେଲା ମକର ଆଉ ଗୋଟେ ହେଲା ରଜ
0: ରଜ ପର୍ବ। ହଁ
1: ଯିଏ ଯୋଉଠି ନା ଥାନ୍ତୁ
0: ହଁ ହଁ
1: ସେ ସମୟ ବାହାର କରିକି ଏତିକି ବେଳକୁ ଗାଁ ମୁହାଁ ହୁଅନ୍ତି, ସାହି ପଡ଼ିଶାଙ୍କ ସହିତ ଘର ଲୋକଙ୍କ ସହିତ ଟିକେ ହସ ଖୁସି କରିବା ପାଇଁ,
0: ପରିବାର ସହିତ ଟିକେ ସମୟ
1: ଉପଭୋଗ କରିବା
0: ପାଇଁ
1: ପାଇଁ
0: ହଁ ପଳେଇ ଆସନ୍ତି ଆଉ। କିନ୍ତୁ ଦେଖ ମାଧ୍ୟମ ଭାଇ, ଆମେ ଏଠି କହି ରଖିବା ଯୋଉ ଯାଇକି ଯୋଉ ବାହାର ରାଜ୍ୟରେ ସବୁ କାମ କରୁଛନ୍ତି,
1: ହଁ ହଁ
0: 2 ପଇସା ଅଧିକ ପାଇବେ ବୋଲି ବାହାର ରାଜ୍ୟରେ ଯାଇକି କାମ କରୁଛନ୍ତି, ଏବେ 2 ପଇସା ହାତରେ ଧରିକି ଆସିଛନ୍ତି, ସେଇ ପଇସାକୁ ମାନେ ସବୁ ମଦ ନିଶା ସେବନ କରିକି ସବୁ ଖର୍ଚ୍ଚ କରିବାରେ ଲାଗିଛି।
1: ଯେହେତୁ ଅଣ୍ଟରେ 2ଟା ଅଛି,
0: ହଁ
1: ଗାଁର ଯୋଉ ତାଙ୍କର ସାଙ୍ଗ,
0: ହଁ
1: ଯୋଉ ପିଆଳି ସାଙ୍ଗ,
0: ହଁ ବା ନିଶା ସେବନର ଯୋଉମାନେ ସବୁବେଳେ ମାତି ଥାନ୍ତି ସେଇମାନଙ୍କ ସାଙ୍ଗରେ ଏକଜୁଟ ହେଇକି,
1: ହଁ ଭାଇ ଯାଇଥିଲୁ ଯେ କଣ 2ଟା ଆଜି ମଗେଇ ଦେ,
0: ହଁ
1: ଆରମ୍ଭ ହେଇଗଲା ତେଣିକି
0: ହଁ
1: ମାନେ ନିଶା ସେବନ,
0: ହଁ
1: ସେଇ ଯୋଗୁଁ ଦେଖ ସେମାନଙ୍କର ଯୋଉ ଗୋଟେ ଆଶା ଥିଲା ମୁଁ ବାହାର ଅଞ୍ଚଳକୁ ଯାଇକି କିଛି ରୋଜଗାର କରି ଆଣିବି, ଆଣିଛନ୍ତି, ହେଲେ ନିଶା ପାଣିରେ ସବୁକିଛି ସେଗୁଡ଼ାକ ଚାଲିଯାଏ। ଏମିତିକି ପୁନେଇ ପର୍ବରେ ଯେତେବେଳେ ସବୁ ଘର ହସ ଖୁସିରେ ଫାଟି ପଡ଼େ ତାଙ୍କ ପରିବାରରେ କାନ୍ଦ ବବାଳି ମଧ୍ୟ ପଡ଼ିଯିବାର ମୁଁ ଅନେକଟା ଦେଖିଛି।
0: ଠିକ କଥା ଟିକେ କହିଲ, ବହୁତ ପରିବାରରେ ଏଇଭଳି ସବୁ ଘଟଣା ଘଟୁଛି। ଆମେ ବିଦେଶ ବାହାର ରାଜ୍ୟକୁ ଯାଇକି ଟଙ୍କା ରୋଜଗାର କରିକି ଘରକୁ ସୁରୁଖୁରୁରେ ଚଳେଇବା ପାଇଁ ଆସିବା, କିନ୍ତୁ ସେଇ ପଇସାକୁ ଆମେ ମଦ ମାଂସରେ ବୁଡ଼େଇ ଦେବା, ତାହେଲେ
1: ଭାଇ ଆମେ ସମସ୍ତେ ଜାଣିଛେ ପାନ ବିଡ଼ି ନୁହେଁ
0: ଛୋଟିଆ
1: ନିଶା,
0: ଜଣା ପଡ଼େ ନାହିଁ ଟାଣେ।

0: ସେଇ ସେମିତି ଏ ଯୋଉ ମଦ ତାର ତ ବିଭିନ୍ନ ରୂପ ଅଛି, ଏ ବିଡି, ପିଙ୍କା, ଖଇନି, ଦୋକତା, ଗଞ୍ଜେଇ, ଅଫିମ, ଗୁଟୁକା, କେତେ କଣ ତାର ରୂପ ଅଛି
1: ସେଇ କଥା,
0: ତା ଅଭ୍ୟାସରେ ଥରେ ଯିଏ ପଡିଛି ତା ଜୀବନ ବର୍ବାଦ ହିଁ ହେଇଛି,
1: ବର୍ବାଦ ହିଁ ହେଇଛି ସେଇ କଥା ମାଧ୍ୟମ ଭାଇ। ତେଣୁ ଯେତେ ସମ୍ଭବ ନିଶା ସେବନ ଠାରୁ ନିଜକୁ ଦୂରେଇ ରଖିବା ଦରକାର। ତା ଛଡ଼ା ଆମ ଯୁବପିଢ଼ି ମାନେ ବି ମଧ୍ୟ ଏଇ ବୈଠକ ଘର ମାଧ୍ୟମରେ ଆମେ ବାର୍ତ୍ତା ଦେବା ପାଇଁ ଚାହିଁବା, ସଚେତନ କରାଇବା ପାଇଁ ଚାହିଁବା, ଯେତେ ସମ୍ଭବ ନିଜକୁ ନିଶା ସେବନ ହଉ ବା ମାଦକ ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ, ନିଜ ପରିବାର ପାଇଁ ଭଲ, ନିଜ ପାଇଁ ବି ଭଲ।
0: ତେବେ ଠାକୁରେ
1: ହଁ
0: ସିଏ ହେଲେ ବଡ ଲୋକ,
1: ହଁ
0: ସିଏ ଯଦି
1: ତାରିଲେ ତାରିବେ, ମାରିଲେ ମାରିବେ,
0: ହଁ ହଁ ହଁ
1: ତାଙ୍କରି ନା କାର୍ଯ୍ୟକ୍ରମରେ ନେବା, ତାପରେ କାର୍ଯ୍ୟକ୍ରମ ଆଗକୁ ବଢେଇବା ଆଉ।

0: ଏ ଠାକୁରଙ୍କ ନାଁ କାନରେ ଟିକେ ପଡ଼ିଲା,
1: ହଁ ଭାଇ,
0: ରଜ ତ ପାଖେଇ ଆସୁଛି,
1: ପେଟ ପାଟଣା କଥା ବୈଠକ ଘରେ ଟିକେ ଆଲୋଚନା କରେଇବା।
0: ପେଟ ପାଟଣା କଥା କ'ଣ କହିବା ଗୌରା ଭାଇ, ରଜ କହିଲେ ଆମ୍ବ ପଣସର ସମୟ,
1: ଜ୍ୟେଷ୍ଠ ମାସ ଗୁଳୁଗୁଳି ଆମ୍ବ ପଣସ ପାଚିବାର ପ୍ରକୃଷ୍ଟ ସମୟ।
0: ଆଉ ସହଜେ ରଜ ପର୍ବ ଯେହେତୁ ଆସୁଛି,
1: ହଁ,
0: ମାନେ ପିଠାପଣା ହବ, ତା ସହିତ ଆମ୍ବ ପଣସ ଯଦି ଟିକେ ଖିଆ ନହେଲା ତାହେଲେ ପୁନେଇଟା ଟିକେ ଅଧୁରା ରହିଗଲା ପରି ଲାଗେ। ଫଳ ମାନଙ୍କର ଭିତରେ ଯିଏ ସବୁଠୁ
1: ବଡ଼
0: ପଣସ,
1: ପଣସ
0: ତା ସମ୍ପର୍କରେ ଆଜି ଟିକେ ଆଲୋଚନା ହବ।
1: ପାଚିଲା ପଣସ, ତା ସମ୍ପର୍କରେ ପୁଣି କଣ ଆଲୋଚନା ହବ? ପଣସ ପାଚିଲେ ପଣସ ଖାଇବା ଆଉ କଥାରେ ଆମର
0: ଭାଇ, ପଣସ ପାଚିଲେ ତ ଖାଇବା, ହେଲେ ପଣସର ଯୋଉ ମଞ୍ଜି, ସାଧାରଣତଃ ଆମେ କିଏ ଭାଜିକି ଖାଇଲାଣି, କିଏ ସିଝେଇକି ଖାଇଲାଣି, କିମ୍ବା ତୁଣ ତରକାରୀ ହେଲା ବେଳକୁ ଯଦି ସେଥିରେ ଟିକେ ଟିକେ ପଡୁଛି, ସେଇ ସେତିକି ହିଁ ତାର ବ୍ୟବହାର ହଉଛି। ହେଲେ ସେ ଯୋଉ ପଣସ ମଞ୍ଜି ମଧ୍ୟ ପ୍ରକ୍ରିୟାକରଣ ହେଇକି ସେଠି ଅନେକ କିଛି ତିଆରି ହେଇପାରୁଛି, ଏ କଥା ଶୁଣିଲା ବେଳକୁ ତୁମକୁ ନିଶ୍ଚୟ ଟିକେ ଅଡୁଆ ଲାଗୁଥିବ।
1: ତମେ ମାଧ୍ୟ ଭାଇ ଦେଖୁଛି, ଯେତକ ଯେତିକି ପୁରୁଣା ହେଇ ଆସୁଛ, ତମର ମନର ମାନେ ଜ୍ଞାନ ସେତିକି ଆହୁରି ଉଦୟ ହେଇଯାଉଛି। ମୋ
0: ଯୋଗ ସହିତ ତାଳ ଯଦି ଦେବା ପାଇଁ ଚାହିଁବ ତାହେଲେ ସମାଜରେ କଣ ସବୁ ପରିବର୍ତ୍ତନ ଘଟୁଛି,
1: ଠିକ କଥା, ଠିକ,
0: ସେ ବାବଦରେ ମଧ୍ୟ କିଛି ଜ୍ଞାନ ଥିବା ଦରକାର।
1: ମୁଁ ଏଇଥିପାଇଁ ପଚାରିଲି କି ଏଇ ନିକଟରେ ମତେ ଆମ୍ବର ପ୍ରକ୍ରିୟାକରଣ ବିଷୟରେ ମତେ ଶୁଣାଇଥିଲ, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ବି ଶୁଣାଇଥିଲ, ଆଜି ପୁଣି କଣ କହିଲଣି ଏ ପଣସ ମଞ୍ଜିର ପ୍ରକ୍ରିୟାକରଣ ଅଛି ବୋଲି?
0: ତୁମେ ଟିକେ ତୁନି ହେଲ, ଜଣେ ମହାଶୟଙ୍କ ସହିତ କଥା ହଉଛି, ଯୋଉ ପଣସ ମଞ୍ଜିର ପ୍ରକ୍ରିୟାକରଣ କେମିତି ହବ ମନ ଦେଇ ଶୁଣିଲ।
2: ମୁଁ ଶ୍ରୀମତୀ ବିଦ୍ୟୁତ ଲତା ମଲ୍ଲିକ, କୃଷି ବିଜ୍ଞାନ କେନ୍ଦ୍ର ମୟୂରଭଞ୍ଜରୁ ଚାଷୀପୁରର ଗୃହ ବିଜ୍ଞାନୀ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
3: ଆରମ୍ଭରୁ ଟିକେ ଜାଣିବା ପାଇଁ ଚାହିଁବୁ, ଆମ ଓଡ଼ିଶାରେ କେଉଁ କେଉଁ ଜିଲ୍ଲାରେ ପଣସ ଉତ୍ପାଦନ ହୋଇଥାଏ, ଆଉ ଉତ୍ପାଦନର ହାର କଥା ଯଦି ଦେଖିବା କେତେ କଣ ରହୁଛି, ଆରମ୍ଭରୁ ଟିକେ କୁହନ୍ତୁ।
2: ଓଡ଼ିଶା ହେଉଛି ଆମର ପଣ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳ, ଏଠାରେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ବନ୍ୟ ଫଳ ଫଳିଥାଏ, ଯଥା ଆମ୍ବ, ପଣସ, ଜାମୁକୋଳି, ବରକୋଳି, ବେଲ, ତେନ୍ତୁଳି, ମହୁଲ, କୁସୁମ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ପଣସ ହେଉଛି ଅନ୍ୟତମ। ଓଡ଼ିଶାରେ ଏହାର ଉତ୍ପାଦନ କ୍ଷମତା 3.15 ଟନ୍ ହୋଇଥିବା ବେଳେ ଏହାର ବ୍ୟବହାର 55% କଞ୍ଚା ଭାବରେ ବ୍ୟବହାର କରିଥାନ୍ତି ଏବଂ 35% ପାଚିଲା ବେଳେ ବ୍ୟବହାର କରିଥାନ୍ତି। ମୟୂରଭଞ୍ଜ ଜିଲ୍ଲା ଓ କେଉଁଝର ଜିଲ୍ଲାରେ ପଣସର ଉତ୍ପାଦନ ଅଧିକ ହୋଇଥାଏ, କିନ୍ତୁ ଏହାର ମୂଲ୍ୟ କହିବାକୁ ହେଲେ ଏମାନେ ହାଟରେ ଯେତେବେଳେ ବିକ୍ରୟ କରିଥାନ୍ତି ବହୁତ କମ୍ ମୂଲ୍ୟରେ ବିକ୍ରୟ କରିଥାନ୍ତି। କଞ୍ଚା ପଣସର ବ୍ୟବହାର ସାଧାରଣତଃ ଆମର ମାଘ ମାସରେ କରିଥିଲା ବେଳେ ଆମର ପାଚିଲା ପଣସର ବ୍ୟବହାର ଜ୍ୟେଷ୍ଠ ମାସରେ କରିଥାଉ। କଞ୍ଚା ପଣସରେ ଆମେ ତରକାରୀ, ଚିପ୍ସ, ପକୁଡ଼ି, ବିରିୟାନୀ, ଏମିତି ବିଭିନ୍ନ ପ୍ରକାର ପ୍ରକ୍ରିୟା କରିକି ଆମେ ଆମର ଲୋକମାନେ ଖାଇଥାନ୍ତି, କିମ୍ବା ଆମର ଯୋଉ ହୋଟେଲ ମାନଙ୍କରେ ମଧ୍ୟ ବି ଦିଆଯାଇଥାଏ। କିନ୍ତୁ ପାଚିଲା ପଣସରେ ରସରେ ପିଠା କିମ୍ବା ତାକୁ ଜୁସ୍ କରିକି ଖାଇଥାନ୍ତି, କିମ୍ବା ସ୍କ୍ୱାସ୍ ବି ବନା ଯାଇପାରିବ ଯଦି ଆମେ ତାକୁ ଚାହିଁବା, ବନାଇ କରିକି ବହୁତ ଦିନ ସାଉତିକି ରଖିପାରିବା। ଏହା ସହିତ ଯଦି ଏଇ ପ୍ରୋସେସ ମାନେ କରୁଛନ୍ତି ତାହେଲେ ଆମର ଚାଷୀ ଭାଇ ଭଉଣୀ ମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ।
3: ତେବେ ଗ୍ରାମାଞ୍ଚଳ କାହିଁକି ସହରାଞ୍ଚଳର ପ୍ରାୟ ପ୍ରତ୍ୟେକଙ୍କ ଘରେ ପଣସ ବେଶ ପରିଚିତ, ହେଲେ ଏଇ ଯୋଉ ବଡ ଫଳ ପଣସ ଯାହାକୁ ଆମେ ପ୍ରତ୍ୟେକ ଖାଆନ୍ତି, ୟାର ସେମିତି କଣ କିଛି ପୋଷକ ତତ୍ତ୍ୱ ରହିଛି ନା ସେମିତି ବିଶେଷ କିଛି ନାହିଁ?
2: ନିହାତି ନିହାତି ଅଛି। ଆମର ଦେଖନ୍ତୁ, ଆମେ ତ କଞ୍ଚା ପଣସ ଆଉ ପାଚିଲା ପଣସ ବ୍ୟବହାର କଲେ, କିନ୍ତୁ ୟାର ହଉଛି ଯଦି ଆପଣ ପୋଷକ ତତ୍ତ୍ୱ ଦେଖିବେ, ପଣସରେ ଆମର ଭିଟାମିନ୍ ସି, ପଟାସିୟମ, ଡାଇଟେରୀ ଫାଇବର ଅଧିକ ପରିମାଣରେ ରହିଛି। ଏତଦ୍ ବ୍ୟତୀତ ଏସେନ୍ସିଆଲ ଭିଟାମିନ୍ ଆଣ୍ଡ ମିନେରାଲ ମଧ୍ୟ ଅଛି। ଯଦି ଆମେ ଦେଖିବା, ଗୋଟେ କପ୍ କଞ୍ଚା ପଣସରେ ଆମେ 157 କିଲୋ କ୍ୟାଲୋରୀ ଏନର୍ଜି ପାଇପାରିବା, ତା ସହିତ 2.84 ଗ୍ରାମର ପୁଷ୍ଟିସାର ଏବଂ 1.06 ଗ୍ରାମର ସ୍ନେହସାର ମଧ୍ୟ ଏହି ଗୋଟେ କପ୍ କଞ୍ଚା ପଣସରେ ରହିଛି।
3: ତେବେ କଞ୍ଚା ପଣସ ଆଉ ପାଚିଲା ପଣସ କେମିତି ଆମେ ବ୍ୟବହାର କରିବୁ ଏ ସମ୍ପର୍କରେ ମୟୂରଭଞ୍ଜ KVK1ର ଝୁନିଲତା ଭୂୟାଁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ହେଲେ ଆଜି ଆମେ ପଣସ ମଞ୍ଜି ସମ୍ପର୍କରେ କଥା ହଉଛେ, ସେ ଯୋଉ ପଣସ ମଞ୍ଜିର ବ୍ୟବହାର କେମିତି ଆମେ କରିପାରିଲେ ଆମକୁ ଭଲ, ଆଉ ସେଥିରୁ ଭଲ 2 ପଇସା ମିଳିପାରିବ, ଏ ସମ୍ପର୍କରେ ମଧ୍ୟ ଟିକେ ସୂଚନା ଦିଅନ୍ତୁ।
2: ପଣସ ମଞ୍ଜି ପ୍ରଥମେ ତ ମୁଁ ତାର ଉପକାରିତା ବିଷୟରେ କହିବି। ଏହା ହେଉଛି ଆମର ମଧୁମେହ ରୋଗୀ, ଯୋଉଟା କି ଆପଣଙ୍କର ଡାଇବେଟିସ କହୁଛନ୍ତି, ଯଦି ଏ ମଞ୍ଜିର ପାଉଡର କିମ୍ବା ତାର ପ୍ରକ୍ରିୟାକରଣର ଯେକୌଣସି ଜିନିଷ ଖାଇବେ ତାହେଲେ ଏହାର ଶର୍କରା ଲେବଲ କମିଯାଇଥିବାରେ ସାହାଯ୍ୟ କରିଥାଏ। ଆଉ ସାଧାରଣତଃ ଆମ ଗାଁ ଗହଳିର ଲୋକମାନେ ଏ ପଣସ ମଞ୍ଜିକୁ ସିଝେଇକି କିମ୍ବା ଭଜା ଖାଇଥାଉ। ଯଦି ଆମେ ଦେଖିବା 100 ଗ୍ରାମ ପଣସ ମଞ୍ଜିରୁ ଆମର ଶ୍ୱେତସାର ଅଛି 38.4 ଗ୍ରାମ ଅଛି। ଏହା ସହିତ ପୁଷ୍ଟିସାର ଅଛି 7.04 ଗ୍ରାମ, ସ୍ନେହ ସାର ଅଛି 0.43 ଗ୍ରାମ। ଏହା ସହିତ ତନ୍ତୁ ଜାତୀୟ ଯୋଉଟା ଆମେ ଫାଇବର କହୁଛୁ, ଡାଇଟେରୀ ଫାଇବର, ସେଇଟା ଅଛି 1.5 ଗ୍ରାମ। ପୋଷକ ତତ୍ତ୍ୱ ଭରି

0: ଆଉ ଯେତେବେଳେ ଆମେ ଆସିବା ଯେ ପଣସ ମଞ୍ଜିରେ ଆମେ କଣ କଣ ପଦାର୍ଥ ବନେଇ ପାରିବା, ତ ପଣସ ମଞ୍ଜିରେ ଆମେ ପିଠା, ଲଡ଼ୁ, ବିସ୍କୁଟ, ରୁଟି, କ୍ଷୀରି ଏଇଭଳିଆ ବିଭିନ୍ନ ଟାଇପ୍ର ପ୍ରକ୍ରିୟାକରଣ କରିପାରିବା। ଏହି ସାମଗ୍ରୀ ଭିତରୁ ମୁଁ ବିସ୍କୁଟ ବନେଇବାର ପଦ୍ଧତିଟା କହିବାକୁ ଚାହୁଁଛି, ଯଦି ଆପଣଙ୍କର ଅନୁମତି।
1: ଆଜ୍ଞା ଆଜ୍ଞା, ନିଶ୍ଚୟ ଆମେ ଅନୁମତି ଦେବୁ, କାହିଁକି ନା ପଣସ ମଞ୍ଜିକୁ କେବଳ ଆମେ ତରକାରୀ ଆକାରରେ କିମ୍ବା ପୋଡ଼ିକି ଭାଜିକି ଏଇ ଏତକ କରିକି ଖାଇ ଶିଖିଛୁ, ହେଲେ ବିସ୍କୁଟ ଯୋଉ କହିଲେ ଶୁଣିଲା ବେଳକୁ ତ ନିଶ୍ଚୟ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି, ସେଥିପାଇଁ ସେ ବିସ୍କୁଟ କେମିତି ପଣସ ମଞ୍ଜିରୁ ପ୍ରସ୍ତୁତ ହେଇପାରିବ ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁଙ୍କୁ ଟିକେ ସୂଚନା ଦିଅନ୍ତୁ।
0: ନିହାତି ମୁଁ ଭାଇ ଭଉଣୀ ମାନଙ୍କୁ କହିବାକୁ ଚାହୁଁଛି, ଯଦି ଆମେ ବିସ୍କୁଟ ବନେଇବା ତାହେଲେ ଆମର କିଛି ସାମଗ୍ରୀ ଦରକାର ପଡ଼ିଥାଏ, ଯେମିତିକି ଅଧ କପ୍ ପଣସ ମଞ୍ଜି ଗୁଣ୍ଡ ନବା, ଏହା ସହିତ ଅଧା କପ୍ ଘିଅ କିମ୍ବା ବଟର ବ୍ୟବହାର କରିବା, ତାପରେ ଆପଣଙ୍କର ଅଧା କପ୍ ନେବେ ଆପଣଙ୍କର ଚିନି ବା ଗୁଡ, ଆପଣ ଯେକୌଣସି ଗୋଟେ ଜିନିଷ ନେବେ, ଚିନି ନେବେ ପାରନ୍ତି କିମ୍ବା ଗୁଡ ବି ନେଇପାରିବେ, ତାପରେ ଆପଣଙ୍କର ଗୋଟେ କପ୍ ମଇଦା ନେବେ, ମଇଦା କିମ୍ବା ଅଟା, ଆପଣ ଯେମିତି ମୁଁ କହିଲି ଯେ ଏହା ହଉଛି ମଧୁମେହ ରୋଗୀଙ୍କ ପାଇଁ ତିଆରି କରିବା, ତ ମଇଦାଟାକୁ ପ୍ରାୟ ମଧୁମେହ ରୋଗୀମାନେ ପ୍ରିଫର କରନ୍ତିନି, ସେଥିପାଇଁ ଯୋଉମାନେ ବନଉଥିବେ ସେ ଏହାକୁ ଅଟା ବି ଦେଇପାରିବେ, ତାର ସବଷ୍ଟିଚ୍ୟୁଟ୍ ଅଛି। ତା ସହିତ ଆପଣଙ୍କର ଅଧା ଚାମଚ ବେକିଂ ପାଉଡର ଦରକାର ଏବଂ 1/4 ଟିସ୍ପୁନ୍ ଖାଇବା ସୋଡା ଦରକାର, ଆଉ ତା ସହିତ ଆପଣଙ୍କର ଗୋଟେ ପିଞ୍ଚ ପାଖାପାଖି ସଲ୍ଟ ଦରକାର ସ୍ୱାଦ ଅନୁସାରେ,
1: ଆଜ୍ଞା,
0: 1 ଟିସ୍ପୁନ୍ ଭ୍ୟାନିଲା ଏସେନ୍ସ ଦେବେ ଏବଂ 2 ଚାମଚ ଆପଣଙ୍କର ମିଲ୍କ ପାଉଡର ଦେବେ, ଆଉ ଆପଣଙ୍କର ଚଏସ୍ ଅନୁସାରେ ଯଦି ବିସ୍କୁଟକୁ ଅତି ସୁଆଦିଆ ବନେଇବାକୁ ଚାହୁଁଛନ୍ତି ତ ସେଇଥିରେ ଅଧା କପ୍ ସବୁ ପ୍ରକାର କାଜୁ ହଉ, ପିସ୍ତା ବାଦାମ ହଉ, ସବୁ ପ୍ରକାରକୁ ଆପଣ ଟିକେ ଭାଜି ଗୁଣ୍ଡ କରିଦେବେ ଏବଂ ସେଇ ସବୁ ସାମଗ୍ରୀକୁ ଆପଣ ମିଶେଇକି ଆମର ରୁଟି ଗୋଳା ଯେମିତି ହୁଏ ସେଇଭଳିଆ ଗୋଟେ ଡୋ ପ୍ରସ୍ତୁତ କରିବେ। ଏହାପରେ ତାକୁ 10 ମିନିଟ୍ ତାକୁ ଛାଡ଼ିଦେବେ, 10 ମିନିଟ୍ ଛାଡ଼ି ଦେଲା ପରେ ଆକୁ ଆମର ରୁଟିରୁ ଟିକେ ମୋଟା ବେଲଣା ପିଢାରେ ଆପଣଙ୍କର ବେଲି ଦେବେ। ଆକୁ କଣ କରିବେ, ଆମର ସବୁ ବିସ୍କୁଟ କଟର ଆଜିକାଲି ବିକ୍ରି ଆସୁଛି କିମ୍ବା ଅନଲାଇନରେ ବି ଆଭେଲେବୁଲ ହଉଛି, ସେଇ ସାହାଯ୍ୟରେ ଆପଣ ଛୋଟ ଛୋଟ ବିସ୍କୁଟ ସେପ୍, କୋଉଟା ହାର୍ଟ ସେପ୍ ହଉ କିମ୍ବା ଆପଣ ଷ୍ଟାର ସେପ୍ ହଉ, ବିଭିନ୍ନ ପ୍ରକାର ସେପ୍ ଦେଇକି ଆପଣ ବିସ୍କୁଟ ତିଆରି କରିବେ। ଏହାପରେ ଆଉ ଗୋଟେ ବି ଇମ୍ପୋର୍ଟାନ୍ସ କଥା କହିବାକୁ ଚାହୁଁଛି ଯେ ଏଇସବୁ ଆପଣ ପ୍ରେସର କୁକରରେ ବି କରିପାରିବେ, ନହେଲେ ଆପଣଙ୍କର ଯଦି କୌଣସି ମୋଟା କରେଇ ଅଛି ତାକୁ ବି ଦେଇକି ବି କରେଇ ପାରିବେ, ଖାଲି ଓଭନରେ କରିପାରିବେ ଏଇଟା ସଠିକ ନୁହଁ। ଯଦି ଓଭନରେ କରୁଛନ୍ତି ତାହେଲେ ଆପଣ ଗୋଟେ କଥା ଲକ୍ଷ୍ୟ ରଖିବେ ସବୁବେଳେ, ମାନେ ସେଇ ଟିପ୍ସଟାକୁ ରଖିବେ ମନେ ରଖିବେ ଯେ ଯେତେବେଳେ ଆପଣ ବିସ୍କୁଟଟାକୁ ବେକ୍ କରୁଛନ୍ତି ତ ବିଫୋର ଆପଣ 10 ରୁ 15 ମିନିଟ 180 ଡିଗ୍ରୀ ସେଣ୍ଟିଗ୍ରେଡରେ ପ୍ରି ହିଟ୍ କରିଥିବେ, ହେଲା। ତାପରେ ଆପଣ କଣ କରିବେ, ସେ ବିସ୍କୁଟ ଟ୍ରେରେ ଆପଣ ଟିକେ ଘିଅ କିମ୍ବା ବଟର ଦେଇକି ଗ୍ରୀଜିଂ କରିବେ, ମାନେ ବ୍ରଶ କରିଦେବେ, ଏବଂ ସେଥିରେ ଯଦି ବଟର ପେପର ଦେଇକି, ବଟର ପେପର ଯଦି ଆଭେଲେବୁଲ ଅଛି ବଟର ପେପର ପକେଇବେ, ନଚେତ ଆପଣ ସେଇଭଳି ଯୋଉ ଟ୍ରେରେ ବି ଘିଅ ମାରିକି ଆପଣ ବିସ୍କୁଟ ଯାକ ସେଫଲି ଥୋଇଦେବେ। ଧୋଇଦେଲା ପରେ ଆପଣ ବିଫୋର କରିଥିବେ ଆପଣ ପ୍ରି ହିଟ୍, ତ ଏବେ କଣ କରିବେ ସେ ବିସ୍କୁଟ ଥିବା ଟ୍ରେକୁ ଆପଣ 10 ରୁ 15 ମିନିଟ୍ ବେକିଂ କରିବାକୁ ଛାଡ଼ିଦେବେ। ତାପରେ ଆପଣ 10 ରୁ 15 ମିନିଟ୍ ଭିତରେ ଆପଣ ଦେଖିବେ ପୁରା ଆପଣଙ୍କର ବିସ୍କୁଟଟା ପୁରା ଆଜି ଉଜାଲ ଯେମିତି ଆପଣ ଖାଉଛନ୍ତି ନର୍ମାଲ ବିସ୍କୁଟ ସେପ୍ର ଆସିଯିବ। ଆଉ ଆମେ ଆଭରେଜ ଦେଖିବାକୁ ଗଲେ ଯଦି ଅଧ କପ୍ ପଣସ ମଞ୍ଜି ଗୁଣ୍ଡରୁ ଆମେ ବିସ୍କୁଟ ତିଆରି କରୁଛୁ ତ ହାରାହାରି 20 ରୁ 25 ବିସ୍କୁଟ ବନାଇ ପାରିବା ବହୁତ ଖୁସିରେ।
1: 15-20 ବିସ୍କୁଟ ବର୍ତ୍ତମାନ ଯାହାକି ଚାହା ଦୋକାନ ମାନଙ୍କରେ ପ୍ଲାଷ୍ଟିକ ବୋତଲରେ ସଜା ହେଇକି ରହୁଛି, ପେଟିସ ସାଇଜର ବିସ୍କୁଟ ଆମେ ତିଆରି କରିପାରିବା। ମହାଶୟ, ଏଇଠି ଟିକେ ଜାଣିବା ପାଇଁ ଚାହିଁବୁ, ଆମେ ଏଇ ବିସ୍କୁଟଟିକୁ ପଣସ ମଞ୍ଜିରୁ ପ୍ରସ୍ତୁତ କରୁଛୁ, ପଣସ ମଞ୍ଜିର ଗୁଣ୍ଡକୁ ବ୍ୟବହାର କରୁଛୁ, ଯେଉଁ ପଣସ ମଞ୍ଜିର ଗୁଣ୍ଡ ଆମେ କେମିତି ପ୍ରସ୍ତୁତ କରିଥିଲେ ସେଇଟାକୁ ଦୀର୍ଘଦିନ ରଖିହେବ ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ହଁ, ସେଟା ଆପଣ ଫାର୍ଷ୍ଟ ତ ପଣସ ମଞ୍ଜି ଯେତେବେଳେ କଲେକ୍ସନ କରୁଛ, ବହୁତ ଗାଁ ଗହଳିରେ ଦେଖିଛି ମୁଁ ପଣସ ଫାଟି ଯାଇକି ପ୍ରାୟ ବହୁତ କମ୍ ୟୁଜ କରନ୍ତି, ତ ପଣସ ଯେତେବେଳେ ପାଚି ଯାଏ ତାର ଗୋଟେ ସ୍ମେଲ ଥାଏ, କିଛି କିଛି ଲୋକଙ୍କୁ ସେଇଟା ପସନ୍ଦ ହେଇନଥାଏ, ତ ସେ ଯେତେବେଳେ ପଣସ କଣ କରିବ ଗଛରୁ ଫାଟିକି ତଳେ ମାଟିରେ ପଡ଼ିଯାଏ, ତ ଯଦି ସେଇ କେସରେ ଆପଣ ଆଣୁଛନ୍ତି ତ ମଞ୍ଜିଟାକୁ ଭଲ ଭାବେ ପରିଷ୍କାର କରିବେ ଆଉ ତାକୁ ଭଲ ଭାବେ ଧୋଇକି ଖରାରେ ଶୁଖେଇବେ,
1: ବୁଝିଲେ,
0: ଖରାରେ ଶୁଖେଇବେ। ତାର ଶୁଖେଇବାର ତାର ହଉଛି କୋଟିଂଟା ତ ଦୁଇ ତିନିଟା ଟାଣ ଖରା, ଯେମିତି ଏବେ ପ୍ରଚଣ୍ଡ ଖରା ଦଉଛି,
1: ତ
0: ଦୁଇ ତିନିଟା ଖରାରେ ଆପଣଙ୍କର ଉପର ଲେବୁଲଟା ଛାଡି ଯାଇଥାଏ। ଯେତେବେଳେ ଦେଖିବେ ଆପଣଙ୍କର କିଛି ମଏଶ୍ଚର କମିଯିବ, ଯଥା ଭାଙ୍ଗିଲା ବେଳକୁ ଆପଣଙ୍କର ଇଜିଲି ଭାଙ୍ଗି ହେଇଯାଉଥିବ, ତ ସେଇ ତାର ପରସେଣ୍ଟେଜଟା ସେଇ 8-9% ରଖିବେ ଆଉ।
1: ତାପରେ ଗୁଣ୍ଡ କରିବା ପ୍ରଣାଳୀ ସେମିତି କ'ଣ କିଛି ସ୍ୱତନ୍ତ୍ର ଅଛି ନା, ଆମର ଯୋଉ ହେମ ଦସ୍ତା ଅଛି କିମ୍ବା ଗ୍ରାଇଣ୍ଡର ପକେଇଦେଲେ ମଧ୍ୟ ସେଇଟାକୁ ଗୁଣ୍ଡ କରିହେବ?
0: ଆଜ୍ଞା, ଗ୍ରାଇଣ୍ଡର ସାହାଯ୍ୟରେ ଇଏ କରିପାରିବେ, ନହେଲେ କେହି ଗାଁ ଗହଳିରେ ପ୍ରାୟ ତ ଗ୍ରାଇଣ୍ଡର ଆଜିକାଲି ସମସ୍ତଙ୍କର ଆଭେଲେବୁଲ ହେଲାଣି। ତା ସହିତ ଢିଙ୍କି ବି କେହି କେହି ୟୁଜ କରୁଛନ୍ତି, ବୁଝିଲେ, ସେ ଢିଙ୍କିରେ ବି ଆପଣ ୟୁଜ କରିକି ଆରାମସେ ପାଉଡର ପାଇପାରିବେ। ଆଉ ପାଉଡରଟା ଜଷ୍ଟ ଆପଣଙ୍କୁ କହିବାର ଉଦ୍ଦେଶ୍ୟ ହେଲା, ଆପଣ ଯଦି ଟିକେ ବି ଯଦି ମଞ୍ଜିଟାକୁ ଛଡେଇକି ଟିକେ ଭାଜି ଦେବେ, ରୋଷ୍ଟେଡ ଟିକେ କରିଦେବେ, ତାହେଲେ ସେଟା ଅଧିକ ଦିନ ଯିବ। ଆଉ ତାକୁ ଗ୍ରାଇଣ୍ଡରରେ କରିସାରିଲା ପରେ ତାକୁ ସିଲ୍ ପ୍ୟାକିଂ କରିବେ ଭଲ ଭାବେ, ଯୋଉ ଜାଗାଟା ରଖିବେ ସେଠି ପାଣି ନଥିବ, ପୁରା ପରିଷ୍କାର ଥିବ, ସ୍ୱଚ୍ଛ ଥିବ, ଆଉ ୱାଟରି ପର୍ସନ୍ ନଥିବ, ଜିନିଷ ଯିବ ନଷ୍ଟ।
1: ତାହେଲେ ଏ ଯୋଉ ପଣସ ମଞ୍ଜିର ଗୁଣ୍ଡକୁ ଆମେ ସୁରକ୍ଷିତ ଭାବରେ କେତେ ଦିନ ପର୍ଯ୍ୟନ୍ତ ସଞ୍ଚୟ କରି ରଖିପାରିବୁ?
0: ଆମେ ଯଦି ତାର ଯୋଉଟା କହିଲି ଜଳୀୟ ଅଂଶ ଯଦି ଅଧିକ ମାରିଥିବା, ତାହେଲେ ଆମର ହାର୍ଡଲି 6 ମାସ, 6 ମାସ ଭିତରେ ଆମେ ବ୍ୟବହାର କରୁ।
1: ୟାକୁ ସଂରକ୍ଷଣ କରିଲା ବେଳକୁ ସେମିତି କଣ କିଛି ପ୍ରିଜର୍ଭେଟିଭ୍ର ଆବଶ୍ୟକତା ଅଛି ନା ନାହିଁ?
0: ନା, ପ୍ରିଜର୍ଭେଟିଭ୍ ତାର ତ ମୁଁ ଯେତିକି ଜାଣିବାରେ ଜାଣିଛି ଯେ ପ୍ରିଜର୍ଭେଟିଭ୍ ବ୍ୟବହାର କଲେ ରହିବ, କିନ୍ତୁ ହଉଛି ସେଇଟା କେମିକାଲ ହେଇଯିବ, ତେଣୁକରି ଯଦି ଏମିତି ନର୍ମାଲ ପ୍ରୋସିଜରରେ କରୁଛନ୍ତି ତାହେଲେ ୱିଦିନ 6 ମନ୍ଥ ଭିତରେ ତାକୁ ବନେଇକି ଇଏ କରିଦେବେ।
1: ଇଏ ତ ଗଲା ବିସ୍କୁଟ ତିଆରି, ଆଉ ଏଇ ଯୋଉ ପଣସ ମଞ୍ଜିରେ ଆଉ କ'ଣ କ'ଣ ତିଆରି କରାଯାଇ ପାରିବ କି?
0: ହଁ, ନିହାତି ବିସ୍କୁଟ ବନେଇ ପାରିବେ, ଆପଣ ଲଡୁ ବି ବନେଇ ପାରିବେ। ଲଡୁ ବନେଇଲା ବେଳେ ଆପଣ ଯୋଉ ର ସିଡ୍ଟା ନଉଛନ୍ତି, ଧରନ୍ତୁ ଆଜି ଆପଣ ପଣସର ମଞ୍ଜିଟା କାଢିଛନ୍ତି, ତ ଗୋଟେ ଖରା ଦେଇଦେବେ, ତା ନେକ୍ସଟ ଡେରେ ଆପଣ ଲଡୁ ବି ପ୍ରସ୍ତୁତ କରିପାରିବେ ତା ସହିତ ମିଶେଇକି।
1: ଲଡୁର ତିଆରି ପ୍ରଣାଳୀ ପୁଣି
0: ଲଡୁର ତିଆରି ପ୍ରଣାଳୀ ଆପଣଙ୍କର ଯେମିତି କିଛି ନଡ଼ିଆ ଗୁଣ୍ଡ ମିଶେଇବେ, ଆଉ ଧରନ୍ତୁ ଆପଣ ଗୋଟେ କପ୍ ନେଇଛନ୍ତି ପଣସ ମଞ୍ଜିକୁ ଛେଚିକି ପୁରା, ମାନେ ସେଇଟା ଆପଣ ଯେତେ ଲଡୁଟା କରିବେ, ଏଟା କଣ ଆମେ ବିସ୍କୁଟଟା ତାର ପାଉଡର ୟୁଜ କରୁଛୁ, କିନ୍ତୁ ଆପଣ ଯେତେବେଳେ ମଞ୍ଜିଟାରୁ ଲଡୁ କରିବେ ସେତେବେଳେ ସେଇ ଟିକେ ଟିକେ ଓଦା ଥିବ, ଆପଣ ସାଙ୍ଗେ ସାଙ୍ଗେ କରିବେ, ଗ୍ରାଇଣ୍ଡିଙ୍ଗ କରିଦେବେ, ସେଇଥିରେ ଆପଣଙ୍କର କିଛି ସ୍ୱାଦ ହବା ପାଇଁ ତାକୁ ନଡ଼ିଆ କିଛି ପକେଇବେ ଏବଂ ଚିନି ଟିକେ ଅଳ୍ପ ସିରା କରିକି ତା ସହିତ ଏଇସବୁ ଗୋଳା କରି ଯେମିତି ଆପଣଙ୍କର ସୁଜି ଲଡୁ କରୁଛନ୍ତି ସେଇଭଳିଆ ଭାଗ ମାପରେ କରିବେ, ଆଉ ସୁଜି ବି ଟିକେ ପକେଇଲେ ତା ଦେହରେ,
1: ଯଦ୍ୱାରା ଲଡୁଟି ଆମର ଭଲ ଭାବରେ ବାନ୍ଧି ହେଇପାରିବ। ପଣସ ମଞ୍ଜି ଗୁଣ୍ଡ ଯେହେତୁ ସେଟାକୁ ଟିକେ ରୋଷ୍ଟ କରିଛେ, ଟିକେ ଭାଜି ଦେଇଛେ, ଗୁଣ୍ଡକୁ ମଧ୍ୟ ସିଧା ଖାଇପାରିବା,
0: ତେବେ ତାକୁ ଆପଣ ରୁଟି ବି କରିପାରିବେ, ଆପଣଙ୍କର ଅଟା ପର୍ସନ କିଛି ମିଶେଇକି ଯେମିତି 1:2 ରେସିଓରେ କରିକି ବି ଆପଣ ରୁଟି କରିକି ବି ଖାଇପାରିବେ ପଣସ ମଞ୍ଜିର ଇଏରେ।
1: ଆଉ ଆରମ୍ଭରେ ତ ଆପଣ ସୂଚନା ଦେଉଥିଲେ ଡାଇବେଟିସ ରୋଗୀଙ୍କ ପାଇଁ ଏଇ ଯୋଉ ପଣସ ମଞ୍ଜି ଭାରି ଉପକାରୀ, ସେଥିପାଇଁ ଅଟା ସହିତ ପଣସ ମଞ୍ଜି ବ୍ୟବହାର କଲେ ଡାଇବେଟିସ ରୋଗୀଙ୍କୁ ମଧ୍ୟ ନିଶ୍ଚୟ ଅନେକ ଉପକାର ନିଶ୍ଚୟ ମିଳିପାରିବ। ଆଉ ମାନେ ଝୋଳକୁ ବହଳ କରିବା ପାଇଁ ପଣସ ମଞ୍ଜିର ଗୁଣ୍ଡ ବ୍ୟବହାର କରାଯାଇ ପାରିବ କି?
0: ହଁ, ନିହାତି, ଏଇଟା ଷ୍ଟାର୍ଚ ଅଛି, ଏଇ ଗୁଣ୍ଡରେ ଟିକେ ଷ୍ଟାର୍ଚ ପରିମାଣ, ଯେମିତି ଆମେ ଆଳୁଟା କାଟିଲା ବେଳକୁ ତାର ଦେଖିବେ କିଛି ସମୟ ରଖିଦେଲେ ସେଠି କଳା ପଡିଯାଏ, ଆପଣ ଲକ୍ଷ୍ୟ ରଖିଥିବେ, ଏଇଟାରେ ବି ଟିକେ ଆପଣଙ୍କର ଷ୍ଟାର୍ଚ ପରିମାଣ ଅଛି। ଆପଣ ଏଥିରେ ବି ଯେକୌଣସି ତରକାରୀକୁ ବହଳ କରିବା ପାଇଁ 1-2 ଚାମଚ ଆପଣ ପାଣି ମିଶେଇକି ବି ବ୍ୟବହାର କରିପାରିବେ, କର୍ନଫ୍ଲୋର ଟାଇପ୍ର କାମ ଦେବ।
1: ପଣସ ମଞ୍ଜିର ଗୁଣ୍ଡକୁ ନେଇକି ଯାହା କିଛି ସେ ବିସ୍କୁଟ ତିଆରି ହଉ କିମ୍ବା ଲଡୁ ତିଆରି ହଉ, ଏଇ କାମକୁ ସାଧାରଣତଃ ବର୍ତ୍ତମାନ ସମୟରେ ଆମର ମା ଭଉଣୀ ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ତିଆରି କରିକି ବଜାରକୁ ଛାଡୁଛନ୍ତି। ତେବେ ଆମ କାର୍ଯ୍ୟକ୍ରମ ଶୁଣିକି ଯଦି କିଛି ମା ଭଉଣୀ ଆପଣଙ୍କ ପାଖରୁ କିଛି ପରାମର୍ଶ ନେବା ପାଇଁ ଚାହିଁବେ, ତାଙ୍କୁ ଆପଣ କଣ କହିବେ?
0: ଠିକ ଅଛି, ମୁଁ କହୁଛି ଆମର ଏଇ ମାଧ୍ୟମରେ ଶୁଣୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ମୁଁ ଗୋଟେ ପରାମର୍ଶ ଦେବାକୁ ଚାହୁଁଛି, ଯେଉଁଥିରେ କି ଆପଣ ମାନେ ପଣସ ଖାଆନ୍ତୁ, ପଣସଟା ହଉଛି ବହୁତ ନ୍ୟୁଟ୍ରିଅସ, ଆଉ ଆପଣ ତା ମଞ୍ଜିକୁ ସଂଗ୍ରହ କରନ୍ତୁ, ଆଉ ସେ ମଞ୍ଜିରୁ ଆପଣ ଭଲ ଭାବେ ସଫା କରି ଶୁଖେ ଦେଇକି ତାକୁ ବିଭିନ୍ନ ପ୍ରକାର ଫାଷ୍ଟ ତ ଗୁଣ୍ଡ କରିବେ, ତା ସହିତ ସେଇ ଗୁଣ୍ଡକୁ ଭଲ ଭାବେ ସାଉତିକି ରଖିବେ ଏବଂ ସେଇ ଗୁଣ୍ଡରୁ ବିଭିନ୍ନ ପ୍ରକାର ଖାଦ୍ୟ ଉପକରଣ କରିକି ଆପଣଙ୍କର ଆର୍ଥିକ ସ୍ଥିତିକୁ ଦ୍ୱିଗୁଣିତ କରିପାରିବେ। ବହୁତ କେସ୍ରେ ଆମେ ଦେଖିଛୁ ଯେ ସେଇ ଆପଣମାନେ ଅଳ୍ପ ଅଳ୍ପ ମଞ୍ଜି ସବୁ ଗୋଟେ ଦନାରେ ରଖିକି ବିକ୍ରି କରନ୍ତି, ତ ସେଇଗୁଡ଼ା ଯଦି ଆପଣ ଯେତିକି ମୂଲ୍ୟ ପାଇପାରୁନାହାନ୍ତି, ଯଦି ମୂଲ୍ୟଯୁକ୍ତ ପଦାର୍ଥ ବନେଇ ଆପଣଙ୍କର SHG ଥ୍ରୋରେ ହଉ କିମ୍ବା ଆପଣଙ୍କର ଯୋଉଠି ନଉଛନ୍ତି ଫେୟାରୱେଲ, ଆପଣଙ୍କର ଯୋଉଠି ଫେୟାର ବସୁଛି, ଫାର୍ମର୍ସ ଫେୟାର ବସୁଛି କିମ୍ବା ଏକ୍ଜିବିସନ ବସୁଛି, ସେଇଠି ଆପଣ ମାନେ ରଖନ୍ତୁ। ଆଉ ନିହାତି ଆପଣଙ୍କର ଯୋଉ ବନେଇଥିବେ ସେଟାକ ଭଲ ଭାବେ ପ୍ୟାକିଂ କରିଥିବେ, ଲେବଲିଂ କରିଥିବେ ଆଉ ସଫା ସୁତୁରା ରଖିଥିଲେ ଆପଣଙ୍କର ପ୍ରଡକ୍ଟ ଟିକି ବହୁତ ମୂଲ୍ୟରେ ବିକ୍ରୟ କରିପାରିବେ।
1: ତେବେ ଯେକୌଣସି ପଦାର୍ଥର ମୂଲ୍ୟଯୁକ୍ତ ଯେତେବେଳେ ଆମେ ସେଠି ଯୋଡ଼ି ଦେଉଛୁ, କିଛି ପଦାର୍ଥକୁ ପ୍ରକ୍ରିୟାକରଣ କରୁଛୁ, ସେଥିପାଇଁ କିଛି ଜ୍ଞାନ କୌଶଳର ଆବଶ୍ୟକତା ଅଛି, ଅର୍ମାସର ଆବଶ୍ୟକତା ମଧ୍ୟ ରହିଛି। ଏହି କ୍ଷେତ୍ରରେ ଆମ ସେଇ ସ୍ୱୟଂ ସହାୟକ ଗୋଷ୍ଠୀର ମା ଭଉଣୀ ମାନଙ୍କୁ ଆପଣ କାହା ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେବେ?
0: ପ୍ରଥମତଃ ତ ଆପଣଙ୍କର ଯଦି ମୁଁ ତ ଏଇ ବିଧି ଆପଣଙ୍କୁ ମାନଙ୍କୁ ଏଇ ରେଡିଓ ମାଧ୍ୟମରେ କହୁଛି, କିନ୍ତୁ ଆପଣଙ୍କୁ ପ୍ରପର ଟ୍ରେନିଂ ଦରକାର, ଆପଣଙ୍କୁ ଟେକ୍ନିକାଲ ନଲେଜ ଦରକାର, ତା ସହିତ ପ୍ରାକ୍ଟିକାଲି ଆପଣ ହ୍ୟାଣ୍ଡ ହେବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଏହା ସହିତ ତାଙ୍କ ପାଖରୁ ତାଲିମ ନେବା ପରେ ଆପଣ ଓର୍ମାସ କିମ୍ବା ଯିଏକି ଆମର ମାର୍କେଟିଂ ସବୁଠୁ ଇମ୍ପୋର୍ଟାଣ୍ଟ, ଯୋଉ ଜିନିଷଟା ମାନେ ଆପଣ ବି ବନାନ୍ତୁ ଯଦି ମାର୍କେଟିଂ ନ ହବ ସେଇ ପ୍ରଡକ୍ଟଟା ବନେଇବା ବ୍ୟର୍ଥ ହେଇଥାଏ। ତେଣୁ କରି ମାର୍କେଟକୁ ଲକ୍ଷ୍ୟ ରଖିକି ଆମେ ଯଦି ସବୁ ଜିନିଷ ପ୍ରପର ୱେରେ କରିବା, ପ୍ରପର ପରିମାଣରେ, ଠିକ ପରିମାଣରେ, ଠିକ ଭାଲ୍ୟୁରେ କରିବା, ତ କିଛି ଗୋଟେ ମୂଲ୍ୟଯୁକ୍ତ ଯୋଉଟା ପାଇବା ଆମେ ଖାଦ୍ୟଟା, ସେଟା ହଉଛି ଆପଣଙ୍କର ନ୍ୟୁଟ୍ରିଅସ ମାନେ ଆପଣଙ୍କର ପୋଷକ ତତ୍ତ୍ୱରେ ସାହାଯ୍ୟ କରିବ।
1: ତା ସହିତ ମା ଭଉଣୀଙ୍କର ଆର୍ଥିକ ସହାୟତାରେ ମଧ୍ୟ ନିଶ୍ଚୟ ଭାଗିଦାର ହେଇପାରିବ ବୋଲି ଆମେ ଆଶା କରିବା।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ତେବେ ମହାଶୟ, ସମୟ ବାହାର କରିକି ପଣସ ମଞ୍ଜିର ପ୍ରକ୍ରିୟାକରଣ ସମ୍ପର୍କରେ ଅନେକ ଗୁଡ଼ିଏ ଭଲ ଭଲ କଥା ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ କହି ଶୁଣେଇଲେ, ସେଥିପାଇଁ ଆମ ତରଫରୁ ତଥା ଶ୍ରୋତା ବନ୍ଧୁଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ତମେ ଯେମିତି କହୁଥିଲ, ସୂଚନା ଦେଉଥିଲ, ମହାଶୟ ବି ତ ପ୍ରାଞ୍ଜଳ ଭାବରେ ସବୁ କଥା କହିଗଲେ ପଣସ ମଞ୍ଜିର ପ୍ରକ୍ରିୟାକରଣ ବିଷୟରେ। ଖାଲି ଯେ ଆମେମାନେ ସବୁ କଥାକୁ ଶୁଣିକି ଏଇ କାନରେ ଶୁଣିକି ଆର କାନରେ ବାହାର କରିଦେଉଛନ୍ତି, ପ୍ରାୟତଃ ଆମ ଚାଷୀ ଭାଇ ଓ ଭଉଣୀମାନଙ୍କ ମନରେ ଏଇସବୁ ଦେଖାଦେଉଛି।
3: ହେଲେ ଗୋରା ଭାଇ ଦେଖ, ବର୍ତ୍ତମାନ ଆମର ଯେଉଁ ମା ଭଉଣୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିକି ନୂଆ ନୂଆ ଚିଜ କରିକି ବଜାରର ଲୋକମାନେ ସେଥିପାଇଁ ଆଶା କରିବା, ଏଇ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପଣସ ମଞ୍ଜିର ପ୍ରକ୍ରିୟାକରଣ ଆମ ଅଞ୍ଚଳରେ କେମିତି ହେଇପାରିବ, ଦିଗରେ ସେମାନେ ଯଦି ଟିକେ ଅଣ୍ଟା ଭିଡ଼ନ୍ତେ ତାହେଲେ ତାଙ୍କ ଅଣ୍ଟିକୁ ଭଲ ଦୁଇଟା ନିଶ୍ଚୟ ଆସିବ।
2: ସେଇ କଥା ମାଧ୍ୟ ଭାଇ। ହେଲେ ଆଜି ପାଇଁ ସମୟ କହିଲାଣି, ଏଇଠି ବୈଠକ ମୋଳେଇବା, ଉଠିବା ଯିବା ଆଉ।
3: ହେଲା, ତାହେଲେ ଦୁଇ ଭାଇ ଉଠିବା ଆଉ।
2: ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।

ଶେଷ ହେଲା ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ମଧୁସୂଦନ ମୁର୍ମୁ ଏବଂ ଗୌରାଙ୍ଗ ଚରଣ ଜେନା। ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ପାରମ୍ପରିକ ଗୀତ କ୍ରମରେ ଛାନ୍ଦ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଆରତୀ ମିଶ୍ର। ଶିଳ୍ପୀ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

କାର୍ଯ୍ୟକ୍ରମର ଶେଷରେ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ କୁଳମଣି ଦାସ। ଶିଳ୍ପୀ ଗାଇଛନ୍ତି ଭକ୍ତ ଚରଣଙ୍କ ରଚନାରୁ।

ଶୁଣିଲେ ପାରମ୍ପରିକ ଗୀତକ୍ରମରେ ଛାନ୍ଦ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ପାଲା, ପରିବେଷଣ କରୁଛନ୍ତି ରତ୍ନାକର ପାଢ଼ୀ ଓ ତାଙ୍କ ସାଥୀ।

ଧର୍ମରାଜଙ୍କ ରାଜସଭାରେ ନାରଦ ମହର୍ଷି ପହଞ୍ଚିଲେ। ଧର୍ମରାଜ ବସିଛନ୍ତି ଆସ୍ଥାନ ଉପରେ, ଦେଖିଦେଲେ ମହର୍ଷି ନାରଦ ପହଞ୍ଚିଲେ। ଆସ୍ଥାନରୁ ଉଠି ପଡ଼ିଲେ ହେଲ ଧର୍ମରାଜ ଯୁଧିଷ୍ଠିର। ଏ ନାରଦଙ୍କୁ ପ୍ରଣାମ ଟିଏ ଜଣେଇଲେ। ଦେବର୍ଷି ନାରଦ ପ୍ରଣାମ ଘେଳା କରନ୍ତୁ। ଦେବର୍ଷି ନାରଦ କହିଲେ କଲ୍ୟାଣମସ୍ତୁ। ଧର୍ମରାଜ କହୁଛନ୍ତି, ହେ ଦେବର୍ଷି ଆପଣ କାହିଁକି ଆସିଲେ, ଆସିବାର ଅଭିପ୍ରାୟ କ'ଣ, ଏକଥା ଯେତେବେଳେ କହିଦିଅନ୍ତେ। ଦେବର୍ଷି ନାରଦ କହିଲେ, ହେ ଧର୍ମରାଜ ଏ ଦେବସଭାରେ ଚାଲିଛି ଆଲୋଚନା, ଦେବତାମାନଙ୍କ ମଧ୍ୟରେ ଗୋଟାଏ ଆଲୋଚନା ଚାଲିଛି ଯେ ଇଏ ମହାଭାରତ ଯୁଦ୍ଧ ହେଲା। ଇଏ ମହାଭାରତ ଯୁଦ୍ଧରେ ଇଏ କିଏ ସେ ବଡ଼ବୀର ଜାଣିବା ପାଇଁ ସେମାନେ ମୋତେ ଆପଣଙ୍କ ପୁଅକୁ ଆପଣଙ୍କ ପାଖକୁ ପ୍ରେରଣ କଲେ, ଏକଥା ଯେତେବେଳେ କହିଦେଇଛନ୍ତି ଦେବର୍ଷି ନାରଦ। ଧର୍ମରାଜ ଯୁଧିଷ୍ଠିର କହିବାକୁ ଗଲେ, ନାରଦେ ଅଷ୍ଟାଦ

ଧର୍ମରାଜ ଯୁଧିଷ୍ଠିର କହିଲେ ହେ ଦେବର୍ଷି ନାରଦେ, ଇଏ ମହାଭାରତ ଯୁଦ୍ଧ 17 ଦିନ ଓଳିଏ ହେଲା, 18 ଦିନ ଯୁଦ୍ଧରୁ ଇଏ ଭୀଷ୍ମଙ୍କ ସହିତ ଅର୍ଜୁନ 10 ଦିନ ରଣ କଲା, ଇଏ ଦ୍ରୋଣଙ୍କ ସହିତ 5 ଦିନ ରଣ କଲା, ଇଏ ରାଧାସୁତ ହେଲେ କର୍ଣ୍ଣ, କର୍ଣ୍ଣଙ୍କ ସହିତ 2.5 ଦିନ ଯୁଦ୍ଧ ହେଲା, ଆରେ 17 ଦିନ ଓଳିଆ ଯୁଦ୍ଧ ହେଇଗଲା ନାଇଁ। ଇଏ ଯୁଦ୍ଧରେ, ଇଏ ମହାଭାରତ ଯୁଦ୍ଧରେ ଏକମାତ୍ର ବଡ଼ ବୀର ହଉଛି ଅର୍ଜୁନ। ଯେତେବେଳେ ଏକଥା କହିଦେଇଛନ୍ତି ଧର୍ମରାଜ ଯୁଧିଷ୍ଠିର, ଦେବର୍ଷି ନାରଦ ଶୁଣିଲେ, ଫେରିଗଲେ ଆଜ୍ଞା ସ୍ୱର୍ଗପୁରକୁ। କଥାଟା ହେଉଛି କଣ, ସେଇ ସ୍ଥାନରେ ଭୀମ ଥିଲା। ଭୀମ କହିଲା କଣ ହେଲା, ଇଏ ଅର୍ଜୁନ ହଉଛି ବଡ଼ ବୀର, ଅସମ୍ଭବ କଥା, ଇଏ ଦୁଷାର ରକ୍ତପାଲ କୃଷ୍ଣା ବେଣୀ ବନ୍ଧନ କୁରୁପତି ନିହତ ହେଲା, ଦୁଷାର ବାହୁ ଉତ୍ପାଟନ କରି ଦ୍ରୌପଦୀର ବେଣୀ ବନ୍ଧନ କରିଥିଲା କିଏ, ଏଇ ଭୀମ।

ସ୍ୱର୍ଗପୁରରୁ ଇନ୍ଦ୍ର ଆସୁ ଦେବତା ମାନଙ୍କୁ ଧରି ଆଉ ଥରେ ଯୁଦ୍ଧ ହଉ, ଦେଖିବା ଅର୍ଜୁନ କିପରି ବଡ ବୀର ହବ। ଆଜ୍ଞା, ଏ କଥା ଯେତେବେଳେ ଭୀମ ଗର୍ଜନ କରି କହୁଛି, କଥାଟା ହେଇଛି କଣ? ସତେ ଯେପରି ଯୁଧିଷ୍ଠିରଙ୍କର ମସ୍ତକରେ ବଜ୍ର ପଡିଲା, ଯୁଧିଷ୍ଠିର ଡାକୁଛନ୍ତି, ହେ ପ୍ରଭୁ ଦୟାମୟ ଠାକୁର, ମତେ କିଏ ଅଡୁଆରେ ପକାଇଲ? ହେ ପ୍ରଭୁ, ଇଏ ମୁଁ ଏ ସିଂହାସନରେ ବସିବାର ଯୋଗ୍ୟତା ମୋର ନାହିଁ। ଡାକୁଛନ୍ତି ପ୍ରଭୁଙ୍କୁ, ମନ ଉଦ୍ଧାରଣ କର ହେ କାରଣ, ଶରଣ ମୁଁ ତୁମ୍ଭ।

ଧର୍ମରାଜ ଯୁଧିଷ୍ଠିର ଡାକୁଛନ୍ତି ପ୍ରଭୁଙ୍କୁ, ଭକ୍ତର ଡାକ ଆଜି ଭଗବାନଙ୍କର କର୍ଣ୍ଣଗୋଚର ହେଇଛି, ମାୟାଧର ଠାକୁର ଏ ପ୍ରଭୁ ମାୟାଧର ଠାକୁର କଲେ କଣ ଏକ ବୃଦ୍ଧ ଦଙ୍ଗ

ଦେଇଛୁ, ତୋ ପାଇଁ ଗୋଟାଏ କଥା, ତୁ ଏଇ ଘୋଡ଼ା ଉପରେ ବସିବୁ, ଏ ସପ୍ତଦ୍ୱୀପା ପୃଥିବୀକୁ ସାତ ଦିନ ମଧ୍ୟରେ ଭ୍ରମଣ କରି ମୋ ନିକଟରେ ଯଦି ପହଞ୍ଚିବୁ ତାହେଲେ ଏ ଘୋଡ଼ାକୁ ନେଇଯିବୁ, ନହେଲେ କଣ ହବ ଜାଣିଛୁ, ବାର ବର୍ଷ ବନବାସ କରିବୁ। ଅର୍ଜୁନ କହିଲା, ଭଲ କଥା ହେଲା, ମୁଁ ନିଶ୍ଚିତ ସାତ ଦିନ ଭିତରେ ଫେରି ଆସିବି ଏ ଘୋଡ଼ା ଉପରେ ଚଢି। ଇଏ ଯୁଧିଷ୍ଠିରଙ୍କ ପାଦରେ ପ୍ରଣାମ କଲା, ପ୍ରଭୁଙ୍କୁ ଡାକିଲା, ହେ ପ୍ରଭୁ ଦୟାମୟ ଠାକୁର, ତୁ ଟିକିଏ ସାହା ହୋ। ଅର୍ଜୁନ ଡାକିଛି ପ୍ରଭୁଙ୍କୁ, ଏ ଘୋଡ଼ା ଉପରେ ବସିଲା ଅର୍ଜୁନ, ପକେଇଲା ଚାବୁକର ଦି ପ୍ରହାର, ଘୋଡ଼ା ଛୁଟିଛି, ଚାଲିଲା ଘୋଡ଼ା, ଏ କେରଳ ରାଜ୍ୟରେ ପହଞ୍ଚି ଯାଉଛି ଘୋଡ଼ା। ନାଇଁ କଥାଟା ହେଇଛି କଣ, ସେଇ କେରଳ ରାଜ୍ୟର ମଳୟସରଙ୍କର ଗୋଟିଏ ଝିଅ ଥିଲା, ରଜା ହେଲେ ମଳୟସର, ତାଙ୍କର ଝିଅ ହଉଛି କାମକଳା। କାମକଳା ଦେଖିଲା ବସନ୍ତ ସମୟ ହେଇଛି, ପ୍ରଫୁଲ୍ଲ ଚୁତାଙ୍କୁର ତୀକ୍ଷ୍ଣ ସୁରତ ପ୍ରସଙ୍ଗିଲା ବସନ୍ତ ଯୋଦ୍ଧା ସମୁପାଗତ ପ୍ରିୟ। ନୀଳକୃଷ୍ଣ ଲେଖିଲେ ପଦୁଟିଏ, କୁସୁମ।

ସମୟ ହେଇଛି, କାମକଳା ନୂଆ ଝିଅଟି ନୂଆ ଯୌବନ ପ୍ରାପ୍ତ ହେଇଛି। ଝିଅଟି ସଖୀ ମାନଙ୍କୁ ଡାକିଲା, ଆଲୋ ମାଧବୀ, ମାଳତୀ, ମଲ୍ଲୀ, ଆଲୋ ଟିକେ ଉଦ୍ୟାଲ ଭ୍ରମଣ କରନ୍ତେ ନାହିଁ। ଉଦ୍ୟାଲ ଭ୍ରମଣ କରିବାକୁ ସଖୀ ମାନଙ୍କୁ ସଙ୍ଗରେ ଧରି କାମକଳା ଚାଲିଛି। ପହଞ୍ଚିଗଲା ଉଦ୍ୟାଲ ମଧ୍ୟରେ, ବିଭିନ୍ନ ପ୍ରକାର ଫୁଲ ଫୁଟିଛି, ଗୁଣୁ ଗୁଣୁ ହେଇ ଗୀତ ଗାଉଛି, କଳ ଗୀତ ଗାଉଛି, ଏ ନିଆଳି କେତେ କିଏ।

ବିଭିନ୍ନ ପ୍ରକାର ଫୁଲ ତୋଳୁଛି, କାମ କଳା ଗୁଣୁ ଗୁଣୁ ହେଇ ଗୀତ ଗାଉଛି। ଠିକ ଏହି ସମୟରେ ସେଇ କେରଳ ରାଜ୍ୟରେ ପହଞ୍ଚିଛି ସେଇ ଉଦ୍ୟାନ ନିକଟରେ କିଏ ସେ ଅଶ୍ୱ ଉପରେ ଚଢି ଅର୍ଜୁନ। ଅର୍ଜୁନର ଦୃଷ୍ଟି ପଡିଗଲା କାମ କଳା ଉପରେ। ଅର୍ଜୁନ ବିଚାର କରୁଛି, ପ୍ରୀତି ବିହ୍ୱଳରେ ଅର୍ଜୁନ ଦେଖିଲା କାମ କଳାକୁ। ଆହା କେଡ଼େ ସୁନ୍ଦରିଆ ଝିଅଟିଏ ରେ, ଏ ଭଞ୍ଜ କହିଲେ ପଦୁଟିଏ।

ଦେଖୁଛି ଅର୍ଜୁନ, ବିଚାର କରୁଛି ମନ ମଧ୍ୟରେ, ପ୍ରେମ ବିହୁଳରେ ଅର୍ଜୁନ ଦେଖୁ ଦେଖୁ ଘୋଡା ଉପର ତଳକୁ ଖସି ପଡିଲା। କାମକଳା ଦେଖିଲା, ଆରେ ଇଏ କିଏ ସେ ନୂଆ ଯୁବକ, ଇଏ ଘୋଡା ଉପରେ ଚଢିଥିଲେ, ଘୋଡା ଉପରୁ ତଳକୁ ଖସି ପଡିଲେ। କାମକଳା ସଖୀ ମାନଙ୍କୁ ସଙ୍ଗରେ ଧରି ପହଞ୍ଚି ଗଲା ଇଏ ଯୁବକଙ୍କ ପାଖରେ। ଦେଖିଦଉଛି ଅଚେତ ହୋଇଯାଇଛନ୍ତି ଏ ଯୁବକ। ଡାକିଦେଲା, ସଖୀ ଏ ପାଣି ମନ୍ଦେ ଆଣ, ପାଣି ମନ୍ଦେ ଆଣ, ଚେତା କରେଇବା। ସଖୀ ମାନେ ଧାଇଁଗଲେ ପୁଷ୍କରିଣୀରୁ ପାଣି ଆଣିଲେ। କାମକଳା ସିଞ୍ଚି ଦଉଛି ଇଏ ଯୁବକଙ୍କ ମୁଖରେ, ଏ ମୁହଁରେ ଯେତେବେଳେ ପାଣିକୁ ସିଞ୍ଚି ଦେଲେ ଯୁବକ ଚେତା ପାଇଲେ। ହଠାତ୍ ଅର୍ଜୁନଙ୍କର ଅଙ୍ଗୁଷ୍ଠିରେ ଦୃଷ୍ଟି ପଡିଗଲା କାମକଳାର। କାମକଳା ଦେଖିଦଉଛି ନାମାଙ୍କିତ ମୁଦ୍ରିକା। ସେ ନାମାଙ୍କିତ ମୁଦ୍ରିକାରେ ଲେଖା ଅଛି ତୃତୀୟ ପାଣ୍ଡବ ଅର୍ଜୁନ। ବିଚାର କରୁଛି କାମକଳା, ଆରେ ଇଏ ଅର୍ଜୁନ ଆସିଛନ୍ତି, ଇଏ ମନ ଭାବୁ ଥାଇ ଯାହା ବିଚାର କରିଥିଲା କାମକଳା ପୂର୍ବରୁ ସେଇ କଥା ଘଟିବାକୁ ଯାଉଛି। କାମକଳା ଚିନ୍ତା କଲା, କହୁଛି ହେ ପ୍ରଭୁ, ପାଦ ତଳରେ ପଡିଲା, ହାତ ଯୋଡ଼ି ଦେଲା, ଡାକି ଦଉଛି ପ୍ରଭୁ ପାଦ।

ସର୍ବକଳା କହୁଛି ପ୍ରଭୁ, ଆଜି ଠାରୁ ଆପଣ ମୋର ଇହ କାଳ ପର କାଳର ଦେବତା। ଯେତେବେଳେ ଏକଥା କହିଦେଲା କମକଳା, ଅଦୁଳା କହୁଛନ୍ତି, ଆରେ ହେ ଝିଅ ତୁ କଣ କଲୁ, ମୁଁ ଆସିଥିଲି କଣ ପାଇଁ। ଏ ସାତ ଦିନ ଭିତରେ ଇଏ ସପ୍ତଦୀପା ପୃଥିବୀକୁ ଭ୍ରମଣ କରି ଫେରିଯିବି, କିନ୍ତୁ ଆଜି ଭଗ୍ନ ହେବାକୁ ଯାଉଛି। ତୁ କଣ କହୁଛୁ ଏ କଥା, କାମକଳା ଶୁଣିଲା ନାହିଁ କୌଣସି କଥା। କହିଲା ପ୍ରଭୁ, ଆପଣଙ୍କୁ ମୁଁ ବରଣ କରିସାରିଛି, ମୋ ପ୍ରାଣ ବିକି ଦେଇଛି, ତେଣୁ ଆପଣ ମୋ ସହିତ ଯିବାକୁ ପଡ଼ିବ ମୋ ଆଳୟକୁ। କାମକଳା ଯେତେବେଳେ ଏ କଥା କହିଦେଲା, ଅର୍ଜୁନ ଯେତେ ଚେଷ୍ଟା କଲେ ବି ଫେରି ଯାଇପାରିଲେ ନାହିଁ। କାମକଳା ସହିତ ଅର୍ଜୁନ ଚାଲିଲେ ଆଜ୍ଞା ଇଏ ପିତା ଆଳୟକୁ, ମହେଶ୍ୱରଙ୍କ ପାଖରେ ଝିଅ ପହଞ୍ଚି ଯାଉଛି। କହିଦେଲା ବାପା, ସମସ୍ତ ବୃତ୍ତାନ୍ତ କହିଲା। କହିଲା ମୁଁ ମୋର ନିଜର ପତିକୁ ବରଣ କରି ଆଣିଛି। ଯେତେବେଳେ କଥା କହିଯାଇଛି କାମକଳା, ଏ ମଳୟସନ କହିଲେ ଠିକ ଅଛି, ମୋ ଝିଅ ଯାହା କରିଛି ଠିକ କରିଛି, ତେଣୁ ଗୋଟିଏ କଥା, ଇଏ ଅର୍ଜୁନଙ୍କ ସହିତ କାମକଳାର ବିବାହ ମୁଁ ନିଶ୍ଚିତ କରେଇବି। ଡାକିଲା ମଳୟସନ ବ୍ରାହ୍ମଣ ମାନଙ୍କୁ, ଏକତ୍ରିତ କଲେ। ବ୍ରାହ୍ମଣ ମାନେ ଆସିଲେ, ବିବାହର ଆୟୋଜନ ହଉଛି ନାଇଁ, କଳସ ବସିଲା, ମଙ୍ଗଳାଷ୍ଟକ ବ୍ରାହ୍ମଣ ପଢୁଛନ୍ତି। ଏ ଦେଖେ କେଡ଼େ ସୁନ୍ଦରିଆ ଶ୍ଳୋକଟିଏ, ଏ ମଙ୍ଗଳ ଭଗବାନ ବିଷ୍ଣୁ ମଙ୍ଗଳ।

ଅର୍ଜୁନ ସହିତ ବିବାହ ହଉଛି। ବ୍ରାହ୍ମଣ ମାନେ ବସିଛନ୍ତି, ଦଶ ସହସ୍ର ବ୍ରାହ୍ମଣ ଆସିଛନ୍ତି, ଆଶୀର୍ବାଦ କଲେ କାମକଳା ଏବଂ ଅର୍ଜୁନକୁ। ନାଇଁ ବାବୁରେ, ଏ ପୁରୁଣା ଯୁଗରେ ବର ରହେ କନିଆ ଘରେ ଆଠ ଦିନ, କଥାଟା ହେଇଛି ଅର୍ଜୁନ ରହିବ ଆଠ ଦିନ ପର୍ଯ୍ୟନ୍ତ। ଅର୍ଜୁନର ମନରେ ଟିକିଏ ଶଙ୍କା, କଣ କରିବ ଆଠ ଦିନ କିପରି ରହିବ, କିନ୍ତୁ ବାଧ୍ୟତାମୂଳକ ରହିବ। ଏହିପରି ଚାରିଦିନ ହେଇଯାଇଛି। ଚତୁର୍ଥୀ ରାତ୍ରିର କଥା, ବାସର ରାତି, ଅର୍ଜୁନ କାମକଳା ରହିଛି ମିଳନ, ବସିଛନ୍ତି ଅର୍ଜୁନ କାମକଳା ଦୁଇ ଜଣ ଯାକ ବସିଛନ୍ତି। କଥାଟା ହେଇଛି କଣ, ଗୋଟିଏ ପଦ ଅଣି।

କାମ କଳା ଅର୍ଜୁନ ନାଇଁ ବସିଛନ୍ତି ଏଇ ସମୟରେ କାମ କଳାକୁ ଟିକେ ନିଦ ଲାଗିଯାଇଛି ଅର୍ଜୁନ ବିଚାର କଳା ଠିକ ସମୟ ହେଇଛି ରାତ୍ରିର ଚତୁର୍ଥ ସମୟରେ ଚତୁର୍ଥ ପ୍ରହରରେ ଅର୍ଜୁନ କାମ କଳା ଠାରୁ ବିଦାୟ ନେଇ ଘୋଡ଼ା ପାଖକୁ ଗଲା ଘୋଡ଼ା ଉପରେ ବସିଲା ପହଞ୍ଚିଗଲା କୋଉଠିକି ଏ ହସ୍ତିନାକୁ ଚାଲିଲା ବସିଛନ୍ତି ପ୍ରଭାତ ହେଇଯାଇଛି ରାଜଦରବାର ବର୍ଣ୍ଣନ କରିଛନ୍ତି ଧର୍ମରାଜ ଯୁଧିଷ୍ଠିର ପହଞ୍ଚି ଯାଉଛନ୍ତି ଅର୍ଜୁନ ଧର୍ମରାଜ ପ୍ରଦେ ପ୍ରଣମୀ ବୋଲେ।

କରିଛି କହିଲା ପ୍ରଭୁ ମୁଁ ନିର୍ଦ୍ୱନ୍ଦର ସପ୍ତଦୀପା ପୃଥିବୀକୁ ଭ୍ରମଣ କରି ଫେରି ଆସିଛି ଇଏ ଜାଙ୍ଗଳିକ କୁଆଡେ ଗଲା ଇଏ କେଳା ପୁଅ କୁଆଡେ ଗଲା ସିଏ ତା ନିଜ ଆଳୟକୁ ଚାଲି ଯାଉ ଆମର ଇଏ ଅଶ୍ୱଟି ଆମର ହେଇଗଲା।

ଶୁଣିଲେ ପାଲା, ପରିବେଷଣ କଲେ ରତ୍ନାକର ପାଢ଼ୀ ଓ ତାଙ୍କ ସାଥୀ, ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ସମାଚାର ସନ୍ଧ୍ୟା, ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏବେ ଚାଲନ୍ତୁ ଶୁଣିବା ଅନୁରାଧା ପୌଡ଼ୱାଲ ଏବଂ ଅଭିଜିତଙ୍କ ମିଳିତ କଣ୍ଠରୁ ସଡ଼କ କଥାଚିତ୍ରର ଶେଷ ଗୀତ।

ଗୀତ ଗୀତ ଗୁଡ଼ିକ ରଚନା କରିଥିଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ, ଶିଳ୍ପୀ ଥିଲେ ଅନୁରାଧା ପଡ଼ୱାଲ, ମନୋହର ଉଦାସ, କୁମାର ସାନୁ ଏବଂ ଅଭିଜିତ। ଆକାଶବାଣୀ କେନ୍ଦୁଝର।

0: ईशाना निबरुआ एंड दैट इज द एंड ऑफ दिस न्यूज बुलेटिन.
1: आकाशवाणी केन्दुझर श्रोताबंधु आज चलित अधिवेशनकु एटि शेष करिबा पूर्वरु शुणन्तु आसंता कालीर कार्यक्रमर सूचना. ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ସକାଳ 6:10, ସକାଳ 7:25 ଶୁଣିବେ ଆଉ ଏକ ଭକ୍ତିଗୀତ, ସକାଳ 7:30 ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିବେ ବାତୁଡ଼ି ଗୀତ, ପରିବେଷଣ କରିବେ ଜୁଆଙ୍ଗ ନାୟକ ଓ ତାଙ୍କ ସାଥୀ.